ଆକାଶବାଣୀ ରାଉରକେଲା, ଆଜି ସୋମବାର 1948 ଶତାବ୍ଦ, ଜ୍ୟେଷ୍ଠ 12 ଦିନ, 2026 ମସିହା, ଜୁନ 1 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ବିଦ୍ୟା ପରେ ସଂସାରରେ କୌଣସି ନେତ୍ର ନାହିଁ, ସତ୍ୟପାଳନ ପରି କୌଣସି ତପ ନାହିଁ, କ୍ରୋଧ ପରି ଦୁଃଖର କାରଣ କିଛି ନାହିଁ। ଆକାଶବାଣୀ ରାଉରକେଲା ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପଣ୍ଡା, ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା। ତୁମ ନାମ ଗଙ୍ଗାଜଳ ମୋ ମୁହଁରେ ଥିବ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ସାଲବେଗଙ୍କ ରଚନାରୁ। କଣ୍ଠଶିଳ୍ପୀ ବୀଣାପାଣି ରଥ। ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରୀ ଚିହ୍ନ।

ଅନ୍ତର ଜାଣ ବୋଲି ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ ନାମ ବହି ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ମହାନ୍ତି।

ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସ। ଆଜି ଶୁଣିବା ଏହାର 181 ଭାଗ।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 181ତମ ଭାଗ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଛନ୍ତି ବିଭାଗୀୟ ପଦକ୍ଷେପ, ଦକ୍ଷତା ବିକାଶ, ଇଣ୍ଟର୍ଣ୍ଣସିପ୍, ଏନ୍ସିସି, ଏନ୍ଏସ୍ଏସ୍ ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍ ଦୁଇ ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବା ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ନିଜର ଅଭିଯୋଗ ଜଣାଇ ପାରିବେ। ଦେଶର ଉଠା ଦୋକାନୀମାନଙ୍କୁ ଋଣ ଯୋଗାଇ ଦେଇକରି ସେମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟ ଥି ମୂଲ ହୋଇଥିବା କେନ୍ଦ୍ର ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୁରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମସିହା ଥି ମୂଲ ହୋଇଥିବାର ବେଳେ ଏପତକ 1,05,00,000 ଅଧିକା ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନ 17,800 କୋଟି ଅଧିକା ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା, ସୁଲଭ ଆଉ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବା ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକ ଥି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମହକୁମତକ ସମ୍ପ୍ରସାରିତ କରାଯିବା। ବୈଠକ ଥି ବୋର୍ଡର ଅଗ୍ରଗତି ଓ ଆଗକେ ହେବାର୍କେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫ ଏପତକ 21 ଜିଲ୍ଲାନ 32,343 ଘର ଆଉ ପ୍ଲଟ୍ ବିକାଶ କରାଯାଇଛି। ରାୟଗଡ଼ା ରେଲ ଡିଭିଜନ ଆଜିଠାନୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନ ଥି ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600 ଅଧିକା ଅଧିକାରୀ ଆଉ ରେଲ କର୍ମଚାରୀ ରାୟଗଡ଼ାନ କାମ କରିବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପୀ ଥିବା ଆଉ ପାଖାପାଖି 20,000 କୋଟି ଖର୍ଚ୍ଚା ଥି ବହୁଟେ ପ୍ରମୁଖ ରେଲ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏ ଡିଭିଜନ 40 ମିଲିୟନ୍ ଟନ୍ ଅଧିକା ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା, ରଥଯାତ୍ରା ଓ ବାହାଡ଼ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଆଉ ନୀତି ସବକମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରୀ ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ରାଜେନ୍ଦ୍ର ଭିଷେକଠାନୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା, ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି, ଦର୍ଶନ ଆଉ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକଟି ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ତାରିଖ ପରିଚାଳନା କମିଟି ବୈଠକ ଥି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ୍ ଆର୍ସେଥୁ ତିଆରି ହେଉଥିବା ଖାଇବାର ଦରବର ମହତ୍ୱ ବାବଦେ ଲୋକ ସଚେତନ କରିବାର ଲାଗି ଫି ବଛର ଜୁନ୍ 1 ତାରିଖକେ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଆଉ ଅନଧ୍ୟାନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ସାମାଜିକ ଆଇନ ମାମଲା, କଲ୍ୟାଣକାରୀ ସାହାଯ୍ୟ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଙ୍କର ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ଥିତି ସମୀକ୍ଷା କରିଛନ୍ତି। ପାଣିପାଗ, ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ଦିନ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ଡିଗ୍ରୀ ତ କମ୍ବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8ଟାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ 1ରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧି କ୍ଷମତାକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି, ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି, ଯାହାକି ଆମ ଶରୀରର ବ୍ୟାଧି କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ, କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ, ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତି ଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା, କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର, ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି। ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟ ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଂ ଗତ ଶନିବାର ଦିନ 5 ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ

ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000 ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାର ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର AIADMK ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950-1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଆର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। IPL କ୍ରିକେଟରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ IPLରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷରାଜ, ସୟଦ ସବିର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି।
ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍

0: ପରାସ୍ତ କରିଥିଲା। ପାଞ୍ଚଥରର ସାଫ୍ ମହିଳା ଚମ୍ପିଅନସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
2: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
7: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
6: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
7: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
6: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
7: ହଁ, 8700001 4242।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମରେ ରହିଛି ଆକାଶବାଣୀକୁ 90 ବର୍ଷ ପୂରଣ ସମ୍ପର୍କରେ ବାର୍ତ୍ତା। ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା, ଗଣ୍ଠିବାତ ଓ ଏହାର ପ୍ରତିକାର ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

ଶ୍ରୋତା ବନ୍ଧୁ, ଆମ ଜୀବନରେ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ପାଇଁ ତାଙ୍କର ନିଃସ୍ୱାର୍ଥ ପରତ୍ୟାଗ, ସେବା, ଅବଦାନ ଅତୁଳନୀୟ। ହଁ ଶ୍ରୋତା ବନ୍ଧୁ, ପିତାମାତାଙ୍କ ପାଇଁ ହିଁ

ଆମର ଉପସ୍ଥିତି ହୁଏତ ସେଥିପାଇଁ ପିତାମାତାଙ୍କୁ କୁହାଯାଏ ଚଳନ୍ତି ଠାକୁର। ଶ୍ରୋତାବନ୍ଧୁ, ପିଲାମାନଙ୍କ ପାଇଁ ପିତାମାତାଙ୍କର ନିଃସ୍ୱାର୍ଥପର ତ୍ୟାଗ, ସେବା ଓ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସ 1 ତାରିଖରେ ପାଳିତ ହୋଇଆସୁଛି ଗ୍ଲୋବାଲ୍ ଡେ ଫର୍ ପ୍ୟାରେଣ୍ଟସ୍ ବା ବିଶ୍ୱ ପିତାମାତା ଦିବସ। ଚଳିତ ବର୍ଷ ଏଥିପାଇଁ ଥିମ୍ ବା ବିଷୟ ରହିଛି ଟୁଗେଦର୍ ଫର୍ ପ୍ୟାରେଣ୍ଟସ୍ ବା ପିତାମାତାଙ୍କ ପାଇଁ ଏକାଠି ହେବା। ହଁ ଶ୍ରୋତାବନ୍ଧୁ, ସେହି ପିତାମାତାଙ୍କ ପ୍ରତି ପିଲାମାନଙ୍କର ମଧ୍ୟ କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ପିଲାମାନଙ୍କ ପାଇଁ ସବୁକିଛି ସମର୍ପି ଦେଇଥିବା ସେହି ପିତାମାତାଙ୍କ ଯତ୍ନ, ସ୍ୱାସ୍ଥ୍ୟ ରକ୍ଷାକୁ ନେଇ ସଚେତନ ରହିବା, ତାଙ୍କୁ ଗୁରୁତ୍ୱ ଦେବା, ତାଙ୍କୁ ସାହାଯ୍ୟ ଦେବା ହେଉଛି ପିଲାମାନଙ୍କର କର୍ତ୍ତବ୍ୟ।

0: ପୁଣି ଡାଇଗ୍ନୋସିସ୍ ଡିଫରେଣ୍ଟ ଆଙ୍ଗେଲରେ କରିବା ପାଇଁ ପଡ଼େ, କ'ଣ ତାର ହେଇଛି, କ'ଣ ଇନଭେଷ୍ଟିଗେସନ୍, ଏକ୍ସରେ ଫେକ୍ସରେ ସବୁ କରାଯାଏ, କିନ୍ତୁ ପ୍ରଥମରୁ ଏଇ ଚାରିଟା ପାଞ୍ଚଟା ହେଲେ ତାକୁ ଆର୍ଥ୍ରାଇଟିସ୍ ବୋଲି ଭାବିବା ପାଇଁ ପଡ଼ିବ।
1: ଆଚ୍ଛା, ଏଇ ଗଣ୍ଠିବାତ ଯୋଗୁଁ କି କି ପ୍ରକାରର ଅସୁବିଧା ହେବାର ସମ୍ଭାବନା ରହିଛି?
0: ଅସୁବିଧା ମାନେ ଯେଉଁଟା ଗୋଟେ ହେଲା, ଯଦି ସେପ୍ଟିକ ଆର୍ଥ୍ରାଇଟିସ୍ ହେଇଥିବ, ମୁଁ ଯେଉଁଟା କହିଲି ଇନଫେକ୍ସନ୍ ହେଇକିରି, ସେ ଚାରିଆଡ଼େ ମାଡ଼ିଯିବ, ଜ୍ୱର ତ ହେବ, ସେପ୍ଟିସିମିଆ ହେଇଯିବ, ଦେହସାରା ହେବ, ଦେହସାରା ସେପ୍ଟିସିମିଆ ଯେଉଁଟା ଲାଇଫ୍ ରିସ୍କ କଥା ଅଛି, ବା ଅନ୍ୟ ଜାଗାରେ ହେବ, ଯେମିତି ସେପ୍ଟିସ ହେଲେ ଯେଉଁ କଥା, ବ୍ଲଡ଼ ପ୍ରେସର କମିଯିବ, ପଲ୍ସ ରେଟ୍ ବଢ଼ିଯିବ, ଯେଉଁ ସକ୍ ପେସେଣ୍ଟକୁ ଚାଲି ଆସିବ। ଯଦି ମୋର ଟିବି ହେଇଛି, ଟିବି ହେଲେ ଗୋଡ଼ଟା ପୁରା ଡିଷ୍ଟର୍ବ ହେଇଯିବ, ଦେହ ହାତ ପତଳା ହେଇଯିବ, ଖାଇବାକୁ ପିଇବନି, ଶୋଇଯିବ, ଟୋଟାଲ ୱିକ୍ନେସ୍ ଲାଗିବ, ଆଣ୍ଠୁ ଗଣ୍ଠ ବଥା ହେବ। ଯଦି ଅଷ୍ଟିଓ ଆର୍ଥ୍ରାଇଟିସ୍ ହେଇଛି, ଲିମିଟେସନ୍ ଅଫ୍ ୱାର୍କ ମ୍ୟାନ୍, ସମସ୍ତେ କହିବେ କି ତାଙ୍କ ଗୋଡ଼ରେ ଆଉ ଚାଲି ବୁଲି ପାରୁନାହାନ୍ତି, ଗୋଡ଼ଟା ବସି ହେଉନି, ତଳେ ବସା ଉଠା ମନା, ମୁଁ ଆଉ ବସି ଉଠି କରିପାରୁନି, ଆଗ ଯେଉଁଟା କରୁଥିଲି ଆଉ ସେଇଟା ବନ୍ଦ ହେଇଗଲା, ଆଉ ବସା ଉଠା କରିପାରୁନାହିଁ, ଆଣ୍ଠୁ ଗଣ୍ଠି ଏତେ ବଥା ଯେ ମୁଁ ଗୋଡ଼ ହଲାଇ ପାରୁନି, ଏସବୁ ଆକ୍ଟିଭିଟି ରହିବ। ତାପରେ ଭାବନ୍ତୁ ଯେଉଁଟା ମୁଁ କହିଲି, ଚାରିଜଣ ଲୋକଙ୍କର ଜଣେ ଲୋକ କାମକୁ ଯାଆନ୍ତିନି, ଏଇ କଷ୍ଟ ପାଇଁ ଆପଣ ଭାବନ୍ତୁ ତା ଲୋଡ଼ କେତେ ଅଛି। ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ହେଉଛି, କିନ୍ତୁ ପ୍ରତି ଚାରିଜଣ ଆର୍ଥରାଇଟିସ୍କୁ ଜଣେ ଲୋକ କାମ କରିବାକୁ ସାହସ କରନ୍ତିନି, କାରଣ ତାଙ୍କୁ ଗୋଟେ ଏତେ ବଥା ହୁଏ, ତାମାନେ ଏତେ ଲୋଡ଼ ଅଛି, ଏତେ ଲିମିଟେସନ୍ ଅଫ୍ ୱାର୍କ କରିଦେଉଛି ଆର୍ଥରାଇଟିସ୍, ଯେଉଁଟାକି ଏଇଟା ବହୁତ ଅଛି। କହୁଛନ୍ତି ସମସ୍ତେ କି କ୍ୟାନ୍ସର ଡାଇବେଟିସ୍ ଅପେକ୍ଷା ଆର୍ଥରାଇଟିସ୍ ଲୋଡ଼ ଏତେ ବେଶୀ, ନମ୍ବର ୱାନ୍ ପ୍ରୋବ୍ଲେମ୍ ହେଉଛି ୱାର୍ଲଡ଼ରେ ବର୍ତ୍ତମାନ ସେଇଟା। ଏସବୁ ଅସୁବିଧା ରହିବ, ଏତେ କଷ୍ଟ, ସବୁ କଷ୍ଟକର କାମ, ଦେହ ହାତ ବଥା, ଆଣ୍ଠୁ ଗଣ୍ଠି ବଥା ସବୁ ରହିବ ଏଥିରେ।
1: ତେବେ ଏହାର ନିରାକରଣ କିଭଳି ଭାବରେ କରାଯାଇପାରିବ?
0: ନିରାକରଣ ଚିକିତ୍ସା ଯେଉଁଟା କହନ୍ତି ମେଡିସିନ କଥା ଅନୁସାରେ କହନ୍ତି, ପେନ୍ ତ ହେଉଛି, ତାକୁ ପେନ୍ ମେଡିସିନ ଦିଆଯିବ, ତାକୁ ଆଣ୍ଟାସିଡ୍ ଦିଆଯିବ, ତାର ଟେଷ୍ଟ ଡିଫରେଣ୍ଟ ଆଙ୍ଗେଲରେ କରାଯିବ। ପ୍ରଥମେ ପେନ୍ କମିବାର ଅଛି, ଏମ୍ ରହିବ ପେନ୍ କମେଇବେ, ଗୋଡ଼ର ମୁଭମେଣ୍ଟଟା ରହିବ, ଗୋଡ଼ଟା ଷ୍ଟେବଲ ହେଇ ରହିବ, ତିନିଟା ଜିନିଷ। ମନେକର ପେନ୍ କମେଇବେ, ଫିଜିଓଥେରାପି କରିକିରି, ମନେକର ଜଣଙ୍କର ଏକ୍ସରସାଇଜ୍ କରିବ, ଗରମ ପାଣି ଲୁଣ ପାଣି ସେକ ଦେବ, ବେଳେବେଳେ ଥଣ୍ଡା ସେକ ବି ଦିଆଯାଏ, ମାନେ ନିର୍ଭର କରେ କେତେବେଳେ କେଉଁ ଟାଇପ୍ର ପେନ୍ ଅଛି, ସେ ଅନୁସାରେ ଥଣ୍ଡା ସେକ ଗରମ ସେକ ଦିଆଯିବ, ସେଇଟା ସେକ ଦେଲେ ତାପରେ ଫିଜିଓଥେରାପି କରେଇବେ, ସେଥିରେ ଗୋଡ଼ର ମୁଭମେଣ୍ଟ ପାଇଁ ଚେଷ୍ଟା କରିବେ, ଫୁଲ୍ ମୁଭମେଣ୍ଟ ନ ହଉ କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ଫିଜିଓଥେରାପି କରିବାକୁ ଚେଷ୍ଟା କରିବେ। ତାପରେ ଆପଣ ତାକୁ ଡାଇଗ୍ନୋସିସ୍ କରିକିରି କେଉଁ ଟାଇପ୍ର ଆର୍ଥରାଇଟିସ୍ ଜାଣିବା ପାଇଁ ପଡ଼ିବ, ମନେକର ସେପ୍ଟିକ ଆର୍ଥରାଇଟିସ୍, ଆଣ୍ଟିବାୟୋଟିକ୍ରେ କମିଯିବ, ଯଦି ପୁଜ ଫୁଜ ହେଇଛି ତାକୁ ଜଏଣ୍ଟରୁ ବାହାର କରିଦିଆଯିବ, ଟିବି ହେଲେ ଟିବି ଔଷଧ ଖାଇବେ, ତାଙ୍କ ଆଣ୍ଠୁକୁ ସପୋର୍ଟ ଦିଆଯିବ, ଏଗୁଡ଼ା ସବୁ କମ୍ପ୍ଲିଟ୍ କିଓର ଡିଜିଜ୍। କିନ୍ତୁ ଅଷ୍ଟିଓ ଆର୍ଥରାଇଟିସ୍ ଯେଉଁଟା ଡ୍ୟାମେଜ୍ ହେଇଗଲାଣି, ଏଜ୍ରେ ଡିଜେନେରେସନ୍ ପ୍ରୋସେସ୍ ଯେଉଁଟା କହନ୍ତି ଆମେ, ବୟସ ଅଲ୍ପରେ ନଷ୍ଟ ହେଇଯାଉଛି, ସେଟାକୁ ଧୀରେ ଧୀରେ ଏକ୍ସରସାଇଜ୍ କରିକିରି, କ୍ୟାଲସିୟମ୍, ଭିଟାମିନ୍ ସବୁ ଖାଇବେ, ପ୍ରୋଟିନ୍ ଭଲ କରି ଖାଇବେ, ପ୍ରୋଟିନ୍ଟା ବଡ଼ ଦରକାରୀ ଜିନିଷ, ପ୍ରୋଟିନ୍ ଖାଇବେ, କ୍ୟାଲସିୟମ୍ ଖାଇବେ, ସବୁ ସେଇଟା କରିବା ପାଇଁ ପଡ଼ିବ। ଏବଂ ନିର୍ଭର ଯେଉଁଟା ଜାଣିଦେଲେ ପ୍ରପର୍ ଡାଇଗ୍ନୋସିସ୍ ହେଇଗଲା, ସେଇ ଅନୁସାରେ ଟ୍ରିଟମେଣ୍ଟ କଲେ ଏଇଟା ସପୋର୍ଟ ହେଇଯାଏ। ବେଳେବେଳେ ଯେଉଁମାନେ ଆଉ ତାଙ୍କର ଅସୁବିଧା କିଛି ବେଶୀ ହେଉଛି, ଆଣ୍ଠୁରେ ସପୋର୍ଟ ଦିଆଯାଏ, ଯେଉଁ ନି ବ୍ରେସ୍, ନି କ୍ୟାପ୍ ପିନ୍ଧିକି ଚାଲିବେ, ଏସବୁ ଜିନିଷ ମେଡିକେସନ୍ ରହିବ। ଯେଉଁଟା ଫେଲିଅର୍ ହେଲା ଅଷ୍ଟ୍ରାଥରିସ୍ ପାଖରେ, ତାଙ୍କୁ ଅପରେସନ୍ ଫପରେସନ୍ କରାଯାଏ।
1: ଆଚ୍ଛା, ଏଇ ଗଣ୍ଠିବାତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଦ୍ୟପେୟ କିଭଳି ହେବା ଆବଶ୍ୟକ?
0: ଖାଦ୍ୟପେୟ ମାନେ ଯେଉଁଟା ଆମର ଥାଇରଏଡ଼ ଅଛି, ଥଣ୍ଡା ଜିନିଷ ଖାଇବନି, କିଛି କରିବନି, ମନେକର ଡାଇବେଟିସ୍, ଡାଇବେଟିସ୍ ଅନୁସାରେ ଔଷଧ ଖାଇବ, ଡାଇବେଟିସ୍ କମିଲେ କମିବ। ଆଉ ଧରନ୍ତୁ ଯାହାର ଅଷ୍ଟିଓ ଆର୍ଥ୍ରାଇଟିସ୍ ଅଛି, ତା ମୁଁ ଯେଉଁଟା କହିଲି, ସେମାନେ ସାଧାରଣତଃ ମୋଟା ହେଇଯାଆନ୍ତି, ତାଙ୍କର ତେଲ ଚର୍ବି ଅଂଶ ଖାଇବା କମ୍ କରିବେ, ଡାଇବେଟିସ୍ ନଥାଉ କିନ୍ତୁ ମିଠା ଖାଇବା କମ୍ କରିଦେବେ, ତାହେଲେ ଦେହର ଓଜନଟା କମିବ। ତାପରେ ଖାଇବାରେ ଏସବୁ କଣ୍ଟ୍ରୋଲ, ଆଉ ଗାଉଟ୍ ମାନଙ୍କର ମେନ୍ ପର୍ଟିକୁଲାର ଯେଉଁଟା, ସେଇଟା ପ୍ରୋଟିନ୍ ଜିନିଷ ବେଶୀ ଖାଇବେନି, ମଟନ୍ ତ ବନ୍ଦ ପୁରା ଟୋଟାଲି, ମଟନ୍ ଖାଇବେନି, କୋଲ୍ଡ ଡ୍ରିଙ୍କ୍ସ ଖାଇବେନି, ଆଲକୋହଲ କମ୍ପ୍ଲିଟଲି ବନ୍ଦ, ମଦଫଦ ନିଶାଦ୍ରବ୍ୟ ଏଗୁଡ଼ା ସବୁ ଡେଞ୍ଜର ଅଛି, ଗୋଡ଼ ଫୋଡ଼ ପାଦ ଫୁଲିକି ଦରଜ ହେବାର, ତେଣୁ ଏ ଜିନିଷ ଖାଇବାରେ କଣ୍ଟ୍ରୋଲ ହେଲା। ବାକି ଅନ୍ୟ ଲୋକମାନେ ପ୍ରୋଟିନ୍ ଖାଇବେ, ଭିଟାମିନ୍ସ ଖାଇବେ, କ୍ୟାଲସିୟମ୍ ଖାଇବେ, ସୂର୍ଯ୍ୟକିରଣରେ ବସିବେ, ଏକ୍ସରସାଇଜ୍ କରିବେ, ତାହେଲେ ଭଲ ରହିବ।
1: ଆଚ୍ଛା, ଏଇ ଯେଉଁ ଗଣ୍ଠିବାତ ରୋଗ ବଂଶଗତ ରୋଗ,
0: ଟିବି ଏବଂ ସେପ୍ଟିକ ଆର୍ଥରାଇଟିସ୍ ବଂଶଗତ ନୁହଁ, କିନ୍ତୁ ଯେଉଁ ଅଷ୍ଟିଓ ଆର୍ଥରାଇଟିସ୍ ଯେଉଁଟା କହନ୍ତି, ସେଇଟା ହେଲା କେତେ ଲୋକଙ୍କ ପାଖରେ କହନ୍ତି ଯେ ବଂଶଗତ ରୋଗ, ବଂଶରୁ ଗୋଟେ ବଂଶରୁ ଅନ୍ୟ ବଂଶକୁ ଚାଲି ଆସେ, ବିଷୟ ଚାଲିଛି, ଏ ବିଷୟରେ କହିବେ ଯେ ଜେନେଟିକ୍ ହେଇକି କ'ଣ କ'ଣ ହେବ, ଯେମିତି ଦେହର ଓଜନ କମିପାରିବ, ହାଡ଼ ଉଡ଼ା ଡିଷ୍ଟ୍ରୟ ହେବନି, ତା ବିଷୟରେ ବିଷୟ ଚାଲିଛି, ବଟ୍ ଜେନେଟିକ୍ ରୋଗ ବୋଲି ପ୍ରମାଣିତ ହେଇଛି।
1: ଆଚ୍ଛା, ଗଣ୍ଠିବାତ ନ ହେବା ପାଇଁ କିଛି ପ୍ରତିଷେଧକ ବ୍ୟବସ୍ଥା ରହିଛି କି?
0: ପ୍ରତିଷେଧକ ମାନେ ଯେମିତି ମୁଁ କହିଲି, ସୂର୍ଯ୍ୟକିରଣରେ ବସିବେ, ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ସୂର୍ଯ୍ୟକିରଣରେ ବସିବେ, କ୍ୟାଲସିୟମ୍ ଭିଟାମିନ୍ କମିଯାଉଛି ବଡ଼ିର କମଜୋର, ପର୍ଟିକୁଲାରଲି ମୁଁ ଯେଉଁ ଲେଡ଼ିଜ୍ ମାନଙ୍କର ବେଶୀ ହେଉଛି, ଆଉ ତାଙ୍କୁ ଯଦି ମୂଳରୁ ଦେବେନି, ପ୍ରୋଟିନ୍ ଦେବେନି, କ୍ୟାଲସିୟମ୍ ଦେବେନି ଛୋଟ ବୟସରେ, ତାହେଲେ ତାଙ୍କର ଭବିଷ୍ୟତକୁ ବହୁତ ଅସୁବିଧା ହେବ ସେଇମାନଙ୍କର, ମନେ କରନ୍ତୁ। ତେଣୁ ଏଇଟା ଆମ ହାତରେ ଅଛି, ଆମେ ଝିଅମାନଙ୍କୁ ଖାଇବାକୁ ଦେଇପାରିବେ ଭଲ ଜିନିଷ, ପ୍ରୋଟିନ୍ ଯେମିତି ପୁଅମାନଙ୍କୁ ଦେଉଛନ୍ତି ସେମିତି ଝିଅମାନଙ୍କୁ ସଫିସିଏଣ୍ଟ ଖାଇବାକୁ ଦେବା କଥା, ପ୍ରୋଟିନ୍ ଫ୍ରୋଟିନ୍ ଖାଇବାକୁ ଦେବା କଥା, ତାଙ୍କୁ ଖେଳିବା କଥା ଛାଡ଼ିବ, ତାଙ୍କୁ ବେଶୀ ଲୋଡ଼ ଦେବା କଥା।

0: ନାହିଁ, ଏଇଟା ହେଲା ଆମ ହାତରେ ଅଛି। ଦେହର ଓଜନ ନ ବଢ଼େଇବା ପାଇଁ ଆମେ ମିଠା ଖାଇବା କମ୍ କରିବା, ଦରକାର ନାହିଁ କି ବେଶୀ ମିଠା ଖାଇବାର ଅଛି, ମିଠା ଖାଇଲେ ଓଜନ ବଢ଼ିଯାଏ, ତେଣୁ ମିଠା ଖାଇବାନି ଆମେ। ଆମେ ରେଗୁଲାର ଏକ୍ସରସାଇଜ୍ କରିବା, ଡେଲି ମର୍ଣ୍ଣିଂ ୱାକ୍ କରିବା, ଯେମିତି ଦେହର ଓଜନ ବଢ଼ିବନି, ବଡି ଫିଟ୍ ରଖିବା। ଯଦି ଆମେ ଷ୍ଟିଫ୍ ହେଇକି ତଳେ ବସିଗଲେ ତାହେଲେ ଆମର ବଢ଼ି ଚାଲିବ, ଏଇଟା ଆମ ହାତରେ ଅଛି। ସକାଳୁ ଉଠିକି ଡେଲି 45 ମିନିଟ୍ ଚାଲିବ, ଏଇଟା ଆମ ହାତରେ ଅଛି, ଆମେ କରିପାରିବା, ଏଇଟା ପ୍ରିଭେଣ୍ଟେବଲ। ଟିବିଟା ଆମେ ପ୍ରଥମରୁ ଜାଣିଲୁ, ନେଗ୍ଲେକ୍ଟ ନ କରିକି ଆମେ ଯେ ଟ୍ରିଟମେଣ୍ଟ କରିବୁ କମ୍ପ୍ଲିଟ୍ କ୍ୟୁର, ତାହେଲେ ସେଟା ପୁରା ଠିକ୍ ହେଇଯିବ। ତେଣୁ ଆମେ ସେ ଟ୍ରିଟମେଣ୍ଟ କରିବା କଥା, ଏଇଟା ଆମ ହାତରେ ଅଛି। ସେପ୍ଟିକ୍ ଆର୍ଥ୍ରାଇଟିସ୍ ଇମିଡ଼ିଏଟ୍ଲି ଡାକ୍ତରଙ୍କୁ ଦେଖେଇକି କି ମୋର ଆଣ୍ଠୁରେ ଘା ହେଇଯାଇଥିଲା, ଆଣ୍ଠୁଟା ଫୁଲୁଛି, ଆଣ୍ଟିବାୟୋଟିକ୍ ଔଷଧ ଦେବେ, ଭଲ ହେଇଯିବ, ଏଇଟା ଆମ ହାତରେ ଅଛି। ତେଣୁ ସବୁ ଜିନିଷ ଆମ ହାତରେ ଅଛି, ଆମର ଆୱାରନେସ୍ ଦରକାର, ଆମର ଚିନ୍ତା କରିବା ଦରକାର ଯେ ଆମର ରୋଗ ହେଇଛି, ଏମିତି ଜାଣିବାକୁ କରିବା ଅଛି।
1: ଆଚ୍ଛା, ଏଇ ଗଣ୍ଠିବାତ ରୋଗ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ସାଧ୍ୟ କି?
0: ସବୁ ଆରୋଗ୍ୟ ସାଧ୍ୟ ନୁହଁ, ଯେମିତି କହିଲେ ରିମାଟଏଡ୍ ଆର୍ଥ୍ରାଇଟିସ୍, ନିଜ ବଡିର ଇମ୍ୟୁନ୍ ସିଷ୍ଟମ୍ ଯେଉଁଟା ଡିରେଞ୍ଜ ହେଇଯାଉଛି, ଖରାପ ହେଇଯାଉଛି, ସେଇଟା ତ ନିଜର ଇମ୍ୟୁନ୍ ସିଷ୍ଟମ୍ ଡିରେଞ୍ଜରେ କିଛି କରିପାରିବନି। ଆମର ଔଷଧଟା ରିମାଟଏଡ୍ ଆର୍ଥ୍ରାଇଟିସ୍ ପାଇଁ ଦିଆଯାଏ ଆମର ଇମ୍ୟୁନ୍ ସିଷ୍ଟମ୍କୁ ମୋଡିଫାଏ କରିବା ପାଇଁ। ସେ ମୋଡିଫାଏଟା କେତେ ପ୍ରକାର କାମ କରେ ସେହି ଅନୁସାରେ ସେ ଔଷଧ ଖାଆନ୍ତି। ଏଇଟା ପୁରା କ୍ୟୁରେବୁଲ୍ ନୁହଁ। ମୁଁ ଯେଉଁଟା କ୍ୟୁରେବୁଲ୍ କଥା କହିଲି, ଖାଲି ରିମାଟଏଡ୍ ଆର୍ଥ୍ରାଇଟିସ୍ କଥା ଛାଡ଼ି ଦିଅନ୍ତୁ, ଆଉ ତ ସବୁ କ୍ୟୁରେବୁଲ୍ ପାଖାପାଖି, ମନେ କରନ୍ତୁ ଅଷ୍ଟୋଆର୍ଥ୍ରାଇଟିସ୍ଟା, ଏଜ୍ ଡିଜେନେରେସନ୍, ଆମେ ବନ୍ଦ କରିପାରିବା ନାହିଁ, ସେ ତ ହେବ, ବୟସ ହେବା ବଢ଼ିବ ଆଡ଼, ସେ ତ ଔଷଧ କ୍ୟାଲସିୟମ୍ ଫାଲସିୟମ୍ ଖାଇବେ ନିଶ୍ଚିତ ହେବ। କିନ୍ତୁ ଯେଉଁଟା ସେପ୍ଟିକ୍ ଆର୍ଥ୍ରାଇଟିସ୍, ଟିବି ଆର୍ଥ୍ରାଇଟିସ୍, ଆଉ ରିମାଟିକ୍ ଆର୍ଥ୍ରାଇଟିସ୍, ଗାଉଟ୍, ଏଗୁଡ଼ା ତ ଆମ ହାତରେ ଅଛି, ଆମେ ଟ୍ରିଟମେଣ୍ଟ କରିପାରିବା, ପ୍ରତିଷେଧକ ହେଇପାରିବ ଏଥିରେ।
1: ତେବେ ବର୍ତ୍ତମାନ ଆମର ଶ୍ରୋତାମାନଙ୍କୁ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ପରାମର୍ଶ ଦେବି ଯେ ଆର୍ଥ୍ରାଇଟିସ୍ ଗୋଟେ ଭାରି କମନ୍ ରୋଗ, ଡରିବାର ନାହିଁ କି ମୁଁ ଘରେ ବସିଗଲି ମୋର ଆର୍ଥ୍ରାଇଟିସ୍ ହେଇଗଲା, ସେ ଚିନ୍ତାଧାରା ମନରେ ଆସିବା କଥା ନୁହଁ। ମନରେ ଭାବିବା କଥା, ମୋର ଯାହା ଯାହା ପ୍ରୋବ୍ଲେମ୍ ହେଇଛି ମୁଁ ନିଜେ ତାକୁ ପୁଣି ଓଭରକମ୍ କରିପାରିବି, ମୁଁ ଡାକ୍ତରଙ୍କ ସହିତ ପରାମର୍ଶ ନେଇ ସେହି ଅନୁସାରେ ଟ୍ରିଟମେଣ୍ଟ କଲେ ହୁଏତ ମୋର 100% ଟ୍ରିଟମେଣ୍ଟ ନ ହଉ, କିନ୍ତୁ ପାଖାପାଖି 70% 80% ଟ୍ରିଟମେଣ୍ଟ ଦେଇକରି ମୁଁ ମୋ ଜୀବନଟା ସାରା ଭଲରେ ରହିବି। ତେଣୁ ଏଇଟା ଗୋଟେ ପଜିଟିଭ୍ ଥିଙ୍କିଂ ମନେ ରହିବା ଦରକାର, ସବୁ ଜାଗାରେ ପଜିଟିଭ୍ ଥିଙ୍କିଂ, ଆଉ ଏଇ ଚିନ୍ତାଧାରା ସମସ୍ତଙ୍କୁ ବି କହିବା ଉଚିତ ଯେ ଏଇଟା ବହୁତ ଡରିବାର ନୁହଁ, ମୁଁ ଘରେ ବସିବାର ନୁହଁ, ଯେ ମୋର ହେଇଛି ମୁଁ ଆଉ କେହି ଟ୍ରିଟମେଣ୍ଟ କରିପାରିବେ ନାହିଁ, ଏ ଚିନ୍ତାଧାରା ଭୁଲ। ରିମାଟଏଡ୍ ଆର୍ଥ୍ରାଇଟିସ୍ ଟିକେ ଡିଫିକଲ୍ଟ ରୋଗ, ଔଷଧପତ୍ର ଖାଇଲେ ଧୀରେ ଧୀରେ ସିଏ ବି କଣ୍ଟ୍ରୋଲ୍ ହେଇଯିବ।
1: ଯାହା ହେଉ, ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଦେଇ ଆଜି ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି, ତେଣୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।

ଏଇ ଥିଲା ଶ୍ରୋତାବନ୍ଧୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଏହା ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମର ଠିକଣା ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ପ୍ରଚାର କଲୁ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ, ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
2: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
1: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
2: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
1: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
2: ହଁ, 870-001-4242।
3: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ସ୍ନିଗ୍ଧାରାଣୀ କର। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ଜେନା।

ಕಾರ್ಯಕ್ರಮ ಶೇಷರಿ ସୁବୀର କୁମାର ଦାସ ଏବଂ ସ୍ନିଗ୍ଧାରାଣୀ ଗରଙ୍କଠଙ୍କ କାର୍ଯ୍ୟକ୍ରମ ଶେଷରେ ସୁବୀର କୁମାର ଦାସ ଏବଂ ସ୍ନିଗ୍ଧାରାଣୀ ଗରଙ୍କ ଦ୍ୱୈତ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତ। ରଚନା କରିଛନ୍ତି ନାରାୟଣ ପ୍ରସାଦ ଜେନା।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ସୁବୀର କୁମାର ଦାସ ଏବଂ ସ୍ନିଗ୍ଧାରାଣୀ କର। ଗୀତଗୁଡ଼ିକୁ ରଚନା କରିଥିଲେ ନାରାୟଣ ପ୍ରସାଦ ଜେନା।

0: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତ। ଆଜି ଏହି କାର୍ଯ୍ୟକ୍ରମରେ ଶୁଣିବା ଓରାମ ଗୀତ, ଉପସ୍ଥାପନାରେ ଢୁଚୁ ଖାଲକୁ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
2: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
1: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
2: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
1: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
2: ହଁ, 8700001 4242।

0: ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ ଓରାମ ଗୀତ। ଉପସ୍ଥାପନାରେ ଥିଲେ ଢୁଚୁ ଖାଲଖୁ ଏବଂ ସାଥୀ କଳାକାର। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: सखी सहेली दिन में 3 बजे।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢେଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡ଼େ ଅଛି।
0: ସେଥିରେ ମୋର କ'ଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ୍ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ୍ ଲଗାଉଛି, 870-001-4242।

କଥାଚିତ୍ର ଲଗାନର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖବିନ୍ଦର ସିଂ ଏବଂ ଶଙ୍କର ମହାଦେବନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କଥାଚିତ୍ର ମର୍ଡରରୁ ଆସନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା। କଣ୍ଠଶିଳ୍ପୀ ହେଉଛନ୍ତି ଆମିର ଜମାଲ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
1: ହଁ, 870-001-4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା।
2: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
2: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା ତାହେଲେ କୁହ।
2: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
1: ସେଥିରେ ମୋର କଣ ଲାଭ ହେବ?
2: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
2: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
1: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।
3: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣିଛନ୍ତି ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କଥାଚିତ୍ର ତାଲ। କଣ୍ଠଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।
4: ଦିନ

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ରେଡ଼ି କଥାଚିତ୍ରରୁ ଏ ଗୀତ। କଣ୍ଠଶିଳ୍ପୀମାନେ ହେଲେ ତୁଲସୀ କୁମାର ଏବଂ କେକେ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ଶୁଣିଛନ୍ତି 102.6 ମେଗାହର୍ଟ ଯୋଗେ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1296ତମ ଭାଗ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ

ନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026 ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କୀ ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ
2036 ମସିହା ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇ ଗୁଣରୁ ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ ଦୁଇ ବର୍ଷ ମଧ୍ୟରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳନକୁ ପ୍ରୋତ୍ସାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ିବା ଯିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍ କିରନ୍ଦୁର ଗୁଣପୁର ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି। ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ ବିରି ସୋରିଷ ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ। ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପାଲ୍ଲୀ କୋଣମଣା ଓ ବାଟ ଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଟିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ। ବୃତ୍ତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି। ଗୀତ ରଚନା କରିଥିଲେ ଅଜିତ ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁ, ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 411 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଯୁଦ୍ଧରେ ଶ୍ରୀକୃଷ୍ଣ ଉଭୟ ରୁଦ୍ର ଏବଂ ବାଣାସୁରକୁ ପରାସ୍ତ କରିଛନ୍ତି। ରୁଦ୍ର ସଂଜ୍ଞାହୀନ ହୋଇପଡ଼ିଛନ୍ତି। ବାଣାସୁର ପ୍ରାଣ ଭୟରେ ନିଜ ଭୁବନକୁ ପଳାଇଛି। ରୁଦ୍ର ସଂଜ୍ଞା ଲାଭ କରି ଶରୀରରୁ ତ୍ରିଶିର ତ୍ରିପାଦ ଶିବଜ୍ୱର ସୃଷ୍ଟି କରି କୃଷ୍ଣଙ୍କୁ ମାରିବାକୁ ପଠାଇଛନ୍ତି। କୃଷ୍ଣ ବିଷ୍ଣୁଜ୍ୱର ସୃଷ୍ଟି କରି ତାର ପ୍ରତିରୋଧ କରିଛନ୍ତି। ଶିବଜ୍ୱର ଯୁଦ୍ଧରେ ପରାଜିତ ହୋଇ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିଛି। ଭଗବାନ ତାକୁ ଅଭୟ ପ୍ରଦାନ କରୁଛନ୍ତି।

ପ୍ରହ୍ଲାଦର ବଂଶ ଯେଣୁ ଏହାକୁ ନ ମାରିବି ତେଣୁ ପୂର୍ବେ ମୁଁ ଅଛି ବର ଦେଇ ତା ବଂଶ ନ ମାରିବି ମୁହିଁ ଏହାର ଗର୍ବ ନାସିବାରେ ଚକ୍ର ପେଶିଲି କୋପ ଭରେ ସହସ୍ର ଭୁଜ ଛେଦି କରି ଦ୍ୱାଦଶ ଅକ୍ଷହିଣି ମାରି ଅଭୟ ହେଉ ଏ ଅସୁର ଏମନ୍ତ କୃଷ୍ଣ ଦେଲେ ବର ଏମନ୍ତ କୃଷ୍ଣ ବାକ୍ୟ ଶୁଣି ଅସୁର ନମେ ଚକ୍ର ପାଣି ବାଜଇ ନାନା ବାଦ୍ୟ ରଙ୍ଗେ ଉଷାକୁ ଅନିରୁଦ୍ଧ ସଙ୍ଗେ ରଥେ ବସାଇ ବଳି ବଳା କୃଷ୍ଣ ସମୀପେ ଆଣିଦେଲା ଉଷା

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 411ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ପିତାମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ ଓ ଏଥିରେ ରହିଥିବା ଆଇନ, ଏ ସମ୍ପର୍କରେ ଆଲୋଚନା କରିବେ ଆଡଭୋକେଟ୍ ଏବଂ ସୋସିଆଲ ୱାର୍କର ସ୍ୱାଗତିକା ଦାସ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: 10 ଲକ୍ଷର ଲଟେରୀ ମୋତେ

0: ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲା କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ଜୀବନ ଅତିବାହିତ ପାଇଁ ଅନେକ ସୁଖ ଦୁଃଖ, ଭଲମନ୍ଦ, ଘଟଣା ଦୁର୍ଘଟଣା, ହସକାନ୍ଦ ଏହିପରି ଅନେକ ସ୍ତର ଦେଇ ଗତି କରିବାକୁ ପଡ଼ିଥାଏ। ଆଉ ଏହି ଗତିଶୀଳ ଜୀବନ ଆମକୁ ଦେଇଥାଏ ଅନେକ ଶିକ୍ଷା, ପ୍ରେରଣା, ନୂତନ ଆଶା, ଉନ୍ମାଦନା। ହଁ ଶ୍ରୋତା ଭଉଣୀ, ଆମର ପ୍ରସାରଣ ମାଧ୍ୟମ ଆକାଶବାଣୀ 90 ବର୍ଷରେ ପ୍ରଦାର୍ପଣ କରିଛି। ପ୍ରସାରଣ ମାଧ୍ୟମ ଆକାଶବାଣୀ ହେଉଛି ଭାରତର ଏକ ପୁରାତନରୁ ପ୍ରଚଳିତ ହୋଇ ଆସୁଥିବା ଏକ ପ୍ରସାରଣ ମାଧ୍ୟମ, ଯାହାକି ଲୋକମାନଙ୍କର ହିତ ସାଧନ ନିମନ୍ତେ ସବୁବେଳେ ଚେଷ୍ଟା କରି ଆସୁଥିବା ମାଧ୍ୟମ, ଯାହା ମାଧ୍ୟମରେ ଆମେ କୃଷି, ସ୍ୱାସ୍ଥ୍ୟ ସେବା, ବିଜ୍ଞାନ, ଚିକିତ୍ସା, କଳା, ସଂସ୍କୃତି, କିମ୍ବଦନ୍ତୀ, ଖେଳ, ପାଣିପାଗ, ଦେଶ ବିଦେଶ ଖବର ଏହିପରି ଅନେକ କିଛି କଥା ବିଷୟରେ ସବିଶେଷ ବିବରଣୀ ପାଇଥାଉ। ଆଉ ବିବରଣୀ ଅନୁସାରେ ଲୋକମାନେ ସଚେତନ ମଧ୍ୟ ହୋଇପାରୁଛନ୍ତି। ତେଣୁ ଏହା ସବୁବେଳେ ସମସ୍ତଙ୍କ ପାଇଁ ସବୁ ଜାଗାରେ ଆପଣମାନଙ୍କ ସେବାରେ। ଆହୁରି ଏକ ସୁନ୍ଦର ସୂଚନା, ବର୍ତ୍ତମାନର ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ କାର ହେଉ ବା ମୋବାଇଲ, ବିଭିନ୍ନ ଜାଗାରେ ଅତି ସହଜ ଓ ସରଳ ଉପାୟରେ ଆମେ ଶୁଣିପାରୁଛନ୍ତି ଆକାଶବାଣୀର ଅନେକ କିଛି କାର୍ଯ୍ୟକ୍ରମ।
1: ତେବେ ଆକାଶବାଣୀର ଏହି 90 ବର୍ଷ ଯାତ୍ରା ପାଇଁ ଅନେକ ଶୁଭେଚ୍ଛା ଓ ଶୁଭକାମନା।
0: ତେବେ 90 ବର୍ଷ ଅବସରରେ ଆକାଶବାଣୀକୁ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା।

0: ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡାମ ଆଜିର ଆମର ଯେଉଁ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ପିତାମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ ଏବଂ ଏଥିରେ ରହିଥିବା ଆଇନ, ପ୍ରଥମେ ଆମକୁ କୁହନ୍ତୁ ପିତାମାତାଙ୍କ ପ୍ରତି ସନ୍ତାନର କ'ଣ ସବୁ ଦାୟିତ୍ୱ ରହିବା ଉଚିତ?
1: ଦେଖନ୍ତୁ, ମାତା ପିତାଙ୍କ ପ୍ରତି ନିଜ ଦାୟିତ୍ୱ ତୁଲାଇବା ଗୋଟେ ଜନ୍ମ ମଧ୍ୟ ଆମକୁ କମ୍ ପଡିବ। କାରଣ ଜନ୍ମ ହେବାରୁ ନେଇକି ନିଜ ଜୀବନର ଯେକୌଣସି ଶୈଳୀ ମଧ୍ୟରେ ଆମ ମାତା ପିତାଙ୍କ ଯୋଗଦାନ ସଦାବେଳେ ଆମ ଜୀବନରେ ରହିଆସିଛି। ଆମ ଜୀବନରେ ପ୍ରେମ, ସୁରକ୍ଷା, ପାଳନ ପୋଷଣ, ଶିକ୍ଷା ଏବଂ ସଂସ୍କାରର ଅମୂଲ୍ୟ ଯୋଗଦାନ ଆମ ମାତା ପିତା ହିଁ ଦେଇ ଆସିଛନ୍ତି। ଆମର ଚରିତ୍ର ଓ ବ୍ୟକ୍ତିତ୍ୱର ନିର୍ମାଣ ଶ୍ରେୟ ବି ଆମେ ଆମ ମାତା ପିତାଙ୍କୁ ହିଁ ଦେବା। କାରଣ ସିଏ ଆମକୁ ଯଦି ପ୍ରପର ସଂସ୍କାର ନ ଦେଇଛନ୍ତି, ଆମେ ଆଜି ଯୋଉ ପୋଜିସନରେ ଅଛୁ କି ରହିବୁ ସେଟା ହେଇପାରିବନି। ତ ଏହି କଥାଟି ଆମେ ନିଜ ଯେତେବେଳେ ମାତା ପିତା ହଉ ସେତେବେଳେ ବୁଝିପାରୁ। ଆଉ ଆମର ଯୋଉ କର୍ତ୍ତବ୍ୟ ରହୁଛି ମାତା ପିତାଙ୍କର ପାଇଁ, ସେଟା ମାନେ ନିଃସ୍ୱାର୍ଥ ହିସାବରେ ରହିବା କଥା। ମାତା ପିତାଙ୍କର କର୍ତ୍ତବ୍ୟ ଆଉ ବଳିଦାନକୁ ଆମେ ବୁଝିପାରୁନି। ଆମେ ସମୟ ଥାଉ ଥାଉ ତାଙ୍କ ଜବାବ ଦେଇଦଉ କି ତାଙ୍କ ଉପରେ ରାଗରୋଷ ରଖୁ, କିନ୍ତୁ ସମୟକ୍ରମେ ନିଜ ଜୀବନର ଗତିବିଧିରେ ଆମେ ଏତେ ବ୍ୟସ୍ତ ହୋଇଯାଉ ଯେ ଆମର ତାଙ୍କ ପ୍ରତି ଯୋଉ କର୍ତ୍ତବ୍ୟଟା ରହିବା କଥା ସେଇଟା ଆମେ କରିପାରୁନି। ଆଉ ଏଥିରେ କିଛି ଲୋକ ଏମିତି ବି ମଧ୍ୟ ସ୍ୱାର୍ଥୀ ଅଛନ୍ତି ଯେ ନିଜ ମାତା ପିତାଙ୍କୁ ଦରକାର ପଡିଲେ ବୃଦ୍ଧାଶ୍ରମରେ ଛାଡି ଆସନ୍ତି, ତାଙ୍କୁ ବୋଝ ଭାବନ୍ତି, କିମ୍ବା କୌଣସି ପ୍ରକାର ଅସୁବିଧା ହେଲା ତାଙ୍କୁ କେମିତି ଯେ ତାଙ୍କ ଜୀବନରୁ ହଟେଇ ଦେବେ ସେୟା ଚିନ୍ତା କରି ବୃଦ୍ଧାଶ୍ରମରେ କିମ୍ବା ଯେକୌଣସି ସ୍ଥାନରେ ଛାଡି ଆସନ୍ତି, ଯେମିତି ଆମେ ବହୁତ ଥର ନ୍ୟୁଜରେ ଶୁଣୁ। ଏଗୁଡା ଠିକ ନୁହେଁ, ଏଗୁଡା ଭୁଲ। ଆମ ସନ୍ତାନ ହିସାବରେ ଆମ କର୍ତ୍ତବ୍ୟ ରହୁଛି ଆମ ମାତା ପିତାଙ୍କୁ ଆମ ଜୀବନ ଶେଷ ହେଲା ଯାଏ ତାଙ୍କର ଯତ୍ନ ନେଇ ରଖିବା, ଯେମିତି ସେମାନେ ଆମକୁ ଯତ୍ନ ନେଇ ବଡ କରିଛନ୍ତି।
0: ତ ମ୍ୟାଡାମ ଆପଣ ତ କହିଲେ ଯେ ଆମର ମାତା ପିତାଙ୍କ ପ୍ରତି ସନ୍ତାନର କଣ ଦାୟିତ୍ୱ ରହିବା କଥା, ନିଃସ୍ୱାର୍ଥପର ଦାୟିତ୍ୱ ରହିବା କଥା। ତେବେ ବର୍ତ୍ତମାନର ସ୍ଥିତିରେ ଆଜିର ଯୁଗପିଢି ଏହା ପ୍ରତି କଣ ସକ୍ରିୟ ଅଛନ୍ତି କି, କେତେ ଦୂର ସକ୍ରିୟ ଅଛନ୍ତି?
1: କିଛି ଜଣ ସକ୍ରିୟ ଅଛନ୍ତି, କିଛି ଜଣ ନାହିଁ। ନିଜ ସଂସ୍କାର ଉପରେ ବି ନେଇକି ବହୁତ କିଛି ଡିପେଣ୍ଡ କରେ। ଯେମିତି ଛୋଟ ଛୁଆଟି ଜନ୍ମ ହେଲା ପରଠୁ ଦେଖି ଆସିଥିବ ତା ମାତା ପିତା ତାଙ୍କ ମାତା ପିତାଙ୍କୁ କୋଉ ପ୍ରକାର ବ୍ୟବହାର ଦେଇ ଆସୁଛନ୍ତି, ତାଙ୍କୁ ଠିକ ସେ ଯତ୍ନ ନେଉଛନ୍ତି କି ନାହିଁ, ୟା ଫିର ସିଏ ବୃଦ୍ଧା ହେଲା ପରେ ତାଙ୍କୁ ଫୁଟ ହାତ କରିକି ରଖିଛନ୍ତି, ୟା ଫିର ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଆସିଲେ। ସେ ଛୋଟ ଛୁଆଟି ସେୟା ଦେଖି ଦେଖି ବଢିଲା, ସିଏ ବଡ ହେଲା ପରେ ସେଇ କାମଟି ନିଜେ କରିଲା। ଆଉ କେତେ ଜଣ ଅଛନ୍ତି ନିଜ ମାତା ପିତାକୁ ଭଗବାନ ପରି ମାନି ତାଙ୍କୁ ରଖି ଆସିଛନ୍ତି ଜୀବନ ସାରା। ସେଇଟା ଡିପେଣ୍ଡ କଲା ଆମ ସମାଜ, ଆମ ସୋସାଇଟି, ଆମ ସଂସ୍କାରକୁ ନେଇ।
0: ଆପଣ ତ କହିଲେ ଯେ କିଛି ଜଣ ସକ୍ରିୟ ଆଉ କିଛି ଜଣ ସକ୍ରିୟ ନୁହନ୍ତି, ଯଦିଓ କିଛି ଜଣ ସକ୍ରିୟ ଅଛନ୍ତି ତଥାପି ମଧ୍ୟ ଆଜିକାଲି ବୃଦ୍ଧାଶ୍ରମ କାହିଁକି, ଆର କାରଣ ମାନେ କଣ ହେଇପାରେ?
1: ଦୁଇ ପ୍ରକାର କାରଣ, ଗୋଟେ ପଜିଟିଭ ୱେରେ ବି ଗୋଟେ ନେଗେଟିଭ ୱେରେ ବି। ପ୍ରଥମ ନେଗେଟିଭଟା କହିବି ମୁଁ। ନେଗେଟିଭଟା ହଉଛି କେତେ ସନ୍ତାନ ଅଛନ୍ତି ଯିଏ ମାତା ପିତା ବୃଦ୍ଧା ହେଲା ପରେ ତାଙ୍କର ଦାୟିତ୍ୱ ତୁଲାଇବା ପାଇଁ ଚାହାନ୍ତିନି, ତାଙ୍କ ପାଇଁ ତାଙ୍କର ଯୋଉ କର୍ତ୍ତବ୍ୟଟା ଅଛି କରିବାକୁ ଚାହାନ୍ତିନି, ସେଥିପାଇଁ ସେମାନେ ବୃଦ୍ଧାଶ୍ରମେ ଛାଡି ଆସନ୍ତି। କେତେ ପୁଅ ଅଛନ୍ତି ଯିଏ ନିଜ ସ୍ତ୍ରୀ କଥାରେ ଆସିକି ମାତା ପିତାଙ୍କୁ ଚୁତ୍କାର କରି ବୃଦ୍ଧାଶ୍ରମରେ ଛାଡି ଆସନ୍ତି। ଆଉ କେତେ ଜଣ ଅଛନ୍ତି ବାହାରକୁ ଯିବାର ଅଛି କି କଣ କରିବାର ଅଛି ସେଥିପାଇଁ ଛାଡି ଦିଅନ୍ତି। ଏଇଟା ଗୋଟେ ନେଗେଟିଭ ୱେରେ ଗଲା। ପଜିଟିଭ ୱେଟା କହିବି, କିଛିଟା ମାତା ପିତା ଅଛନ୍ତି ଯିଏ ତାଙ୍କ ଛୁଆର ଉନ୍ନତି ପଥରେ ଅବଷ୍ଟାକଲ ହେବା ପାଇଁ ଚାହାନ୍ତି ନାହିଁ। ଯଦି ଧରି ନିଅନ୍ତୁ ପୁଅଟି ବାହାରେ ଚାକିରି କଲା, ଚାହେ ଆବ୍ରଡ ହଉ କି ନିଜ ଗାଁରୁ ଅଲଗା ବାହାରେ ସହରରେ ୟା ଦୂର ଜାଗାରେ, ସେଠି ସୁବିଧା ନଥାଏ। କେତେ ମାତା ପିତା ଅଛନ୍ତି ନିଜ ଗାଁକୁ ଛାଡି ଅନ୍ୟ କୌଣସି ଜାଗାରେ ଆଡଜଷ୍ଟ କରିପାରନ୍ତି ନାହିଁ, ତ ସେଇ ସମୟରେ ସେମାନେ କଣ କରିବେ? ସେମାନେ ଆଇଦର ବାଧ୍ୟ ହେଇକି କୌଣସି ଘରେ ଏକୁଟିଆ ଭଡା ନେଇ ରହନ୍ତି କିମ୍ବା ବୃଦ୍ଧାଶ୍ରମ ଯାଆନ୍ତି, ସେଟା ନିଜ ସ୍ୱ ଇଚ୍ଛାରେ ସେମାନେ ଯାଆନ୍ତି। ତ ଏଇସବୁ ଇଏ ପାଇଁ ବୃଦ୍ଧାଶ୍ରମ ସକ୍ରିୟ ହେଇ ରହିଛି, ବହୁତ ପଜିଟିଭ ଆଉ ନେଗେଟିଭ ଇଏରେ।
0: ତ ମ୍ୟାଡାମ ସନ୍ତାନର ତ ତା ମା ପିତା ପ୍ରତି ତ ସବୁବେଳେ ଦାୟିତ୍ୱ ରହିଛି, କିନ୍ତୁ କିଛି ବି ଯଦି ଜଣେ ଦାୟିତ୍ୱ ତୁଲାଇ ନଥାଏ ବା ଅତି ସ୍ୱାର୍ଥପର ହୋଇଯାଏ, ତେବେ ସେ ନିଶ୍ଚିତ ଭାବେ ଦଣ୍ଡବିଧାନ ରହିଥିବ। କାହିଁକି ନା ଯଦି ଜଣେ ଦାୟିତ୍ୱ ତ ତୁଲାଇ ନଥାଏ ନଥାଏ ଯେତିକି କର୍ତ୍ତବ୍ୟ ତାର ଦରକାର ଯଦି ସେତିକି ବି ତ କରିନଥାଏ, ତାହେଲେ କଣ ଦଣ୍ଡବିଧାନ ରହିଛି?
1: ବର୍ତ୍ତମାନ ଯେତେବେଳେ ସର୍ଭେ କରାଗଲା ଆଉ ବହୁତ ଗୁଡାଏ କେସେସ ଆସିଲା କି ସନ୍ତାନ ମାନେ ନିଜ ମାତା ପିତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଆସୁଛନ୍ତି କିମ୍ବା ଅନ୍ୟ କିଛି ତୀର୍ଥସ୍ଥଳୀରେ ଛାଡି ଆସୁଛନ୍ତି, କେତେ ପ୍ରପର୍ଟି କେସେସ ବି ଆସିଲା ଯୋଉଥିରେ ମାତା ପିତା ବୃଦ୍ଧା ହେଇଗଲା ପରେ ସନ୍ତାନ ମାନେ ଜୋର ଜବରଦସ୍ତ ପ୍ରପର୍ଟିଟା ନିଜ ନାଁରେ କରି ମାତା ପିତାଙ୍କୁ ବେଦଖଲ କରିଦଉଛନ୍ତି, ବାହାର ଦାଣ୍ଡରେ ଛାଡି ଦଉଛନ୍ତି। ତ ଏଇସବୁ କେସେସ ଯେତେବେଳେ ନମ୍ବର୍ସ ବଢି ଚାଲିଲା ଆମ ସରକାର ଏବେ ଆଇନ ମାତା ପିତା ଓ ସିନିୟର ସିଟିଜେନଙ୍କ ଉପରେ ତାଙ୍କୁ ପ୍ରୋଟେକ୍ଟ କରିବା ପାଇଁ ଆଇନ ଗଢିଲେ। ସେଟା ହଉଛି ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ 2007। ଏହି ଆଇନ ଅନୁଯାୟୀ ବୃଦ୍ଧ ମାତା ପିତାଙ୍କର ପାଳନ ପୋଷଣ ପାଇଁ ସନ୍ତାନ ପ୍ରତିମାସ 10,000 ଟଙ୍କା ଦେବାକୁ ବାଧ୍ୟ, ମାନେ ଅତି କମରେ। ଠିକ ଅଛି, ଆଉ ଯଦି ଧରି ନିଅନ୍ତୁ ସନ୍ତାନ ଦଉ ଦଉ ତାପରେ ଦେବା ବନ୍ଦ କରିଦେଲା ୟା ଫିର୍ ଦେବିନି କହିଲା, ତ ତା ପାଇଁ ଦଣ୍ଡବିଧାନ ବି ଅଛି। ସେଟା ହଉଛି ମାନେ ଅତି କମରେ 6 ମାସ ଜେଲ ଯିବାକୁ ପଡିବ। ତାପରେ ନୂଆ ଆଇନ ଅନୁଯାୟୀ ଯଦି କୌଣସି ମାତା ପିତାଙ୍କ ପୁତ୍ର କିମ୍ବା ବଧୂ ନାହାନ୍ତି ତାହେଲେ ତାଙ୍କ ଝିଅ ଓ ଜ୍ୱାଇଁ ପାଳନ ପୋଷଣ ଭାର ଉଠେଇବାକୁ ବାଧ୍ୟ। ବର୍ତ୍ତମାନ ଆଇନ ଅନୁଯାୟୀ ପ୍ରତି ଜିଲ୍ଲାରେ ଗୋଟିଏ ସିନିୟର ସିଟିଜେନ୍ସ ୱେଲଫେୟାର ୟୁନିଟ୍ ଖୋଲାଯିବ, ଯେଉଁଥିରେ ରାଜ୍ୟ ସରକାର ଦ୍ୱାରା ଜଣେ ମେଣ୍ଟେନାନ୍ସ ଅଫିସରଙ୍କୁ ନିଯୁକ୍ତି କରାଯିବା। ଆଉ ଏହି ମେଣ୍ଟେନାନ୍ସ ଅଫିସର ସବୁ ପ୍ରକାର ମାନେ ସିନିୟର ସିଟିଜେନ୍ସ ଆଉ ପ୍ୟାରେଣ୍ଟସ ମାତା ପିତାଙ୍କର ଯୋଉ ପ୍ରୋବ୍ଲେମ୍ସ ଗୁଡା ହଉଛି ତାକୁ ମନିଟର କରିବେ, ସର୍ଭେ କରିବେ ଆଉ ନ୍ୟାୟ ଦେବେ। ମାନେ ଘର ଘର ଯାଇ ବୁଲି ସର୍ଭେ କରିବେ ଓ ସମସ୍ତ ସିନିୟର ସିଟିଜେନ୍ସକୁ ପଚରା ଉଚରା କରି ତାଙ୍କର କିଛି ସୁବିଧା ଅସୁବିଧା ବୁଝି ତାଙ୍କର ସଲ୍ୟୁସନ୍ ସବୁ ବାହାର କରିବେ। ଏଇ ସବୁ ନିଯୁକ୍ତି କରିଦିଆଯିବ ସାଙ୍ଗେ ସାଙ୍ଗେ। ସେଥିରେ ଏଇଟା ବି ମଧ୍ୟ ରଖାଯାଇଛି ଯେ ଏଇ ଯିଏ ମେଣ୍ଟେନାନ୍ସ ଅଫିସର ରହିବେ ୱେଲଫେୟାର ୟୁନିଟ୍ରେ ତାଙ୍କର ପ୍ରଥମ କାମ ରହିବ ଯେ ଯେଉଁ ବୃଦ୍ଧ ବ୍ୟକ୍ତି ନିଜର ପାଳନ ପୋଷଣ ପାଇଁ ମେଣ୍ଟେନାନ୍ସ ଆପ୍ଲିକେସନ ଦେବେ ସେହି ଆପ୍ଲିକେସନଟି 90 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ହୋଇଯିବାର ଅଛି। ତା ସହିତ ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ବୟସ 80 ବର୍ଷ ଉପରେ ତାଙ୍କର ଆପ୍ଲିକେସନ 60 ଦିନ ମଧ୍ୟରେ କାର୍ଯ୍ୟଶୁଣା ହୋଇଯିବାର ଅଛି। ମାନେ ଆମର ମାନେ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଫୁଲି ପ୍ରୋଟେକ୍ଟେଡ ହେଇଯିବେ। ଏଇ ଯୋଉ ସନ୍ତାନ ମାନେ ଅବହେଳା କରୁଛନ୍ତି, ଇରେସ୍ପନ୍ସିବଲ ହେଇଯାଉଛନ୍ତି, ସେଟା ସେମାନେ କିଛି କରିପାରିବେନି। ଏଇଟା ଗୋଟେ ଭଲ ପଦକ୍ଷେପ, ଧୀରେ ଧୀରେ ଏଗୁଡା ସବୁ ଲାଗୁ ହେଇଯିବ।
0: ବେଳେ ବେଳେ କଣ ହୁଏ ନା, ଯାହାର ମାନେ କେବଳ ପୁଅ ନଥିବ, କେବଳ ଝିଅ ଥିବ, ଆଉ ସାଧାରଣତଃ ଶାଶୁଘର ଗଲା ପରେ ସିଏ ଗୋଟେ ଅନ୍ୟ ପରିବାରରେ ରହିଯାଏ ବା ଅନ୍ୟ ପରିବାର ସଦସ୍ୟ ହୋଇଯାଏ, ତ ସେଇ କ୍ଷେତ୍ରରେ କଣ ହୁଏ ନା ବାପା ମାଙ୍କର ରକ୍ଷଣାବେକ୍ଷଣ କରିବା ପାଇଁ କେହି ନଥାଏ।
1: ସେଇଟା ହିଁ ମୁଁ ପ୍ରଥମେ କହିଲି ନା, ଯାହାର ପୁତ୍ର କିମ୍ବା ବଧୂ ନାହାନ୍ତି ତାହେଲେ ତାଙ୍କ ଝିଅ ଜ୍ୱାଇଁ ପାଳନ ପୋଷଣ ଭାର ଉଠେଇବାକୁ ବାଧ୍ୟ। ସେଇ ଆଇନଟା ବି ମଧ୍ୟ ଏଥର ବିଲ୍ରେ ପାସ୍ କରାଯାଇଛି,
0: ଏଇଟା ବାଧ୍ୟ
1: ବାଧ୍ୟ। ହଁ, ଯାହାର ପୁଅ ନାହିଁ ଝିଅଟି ଅଛି, ସେ ଝିଅ ବି ତ ତାର ସନ୍ତାନ ହେଲା ନା। ଠିକ ଅଛି, ସେ ବାହା ହେଇକି ଅନ୍ୟ ଘରକୁ ଗଲେ କିନ୍ତୁ ସେ ତ ତାଙ୍କରି ସନ୍ତାନ, ସିଏ ହିଁ ଜନ୍ମ ଦେଇଛନ୍ତି, ସିଏ ତାଙ୍କ ମାତା ପିତା, ତ ତାଙ୍କର ପାଳନ ପୋଷଣ କିଏ କରିବ? ସେ ଝିଅ ଆଉ ଜ୍ୱାଇଁ କରିବେ, ଆଉ ଏଇଟା ଉଚିତ ବି ରହିବା କଥା। ଆମର ହିନ୍ଦୁ ଆଡପ୍ସନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ 1956 ଅନୁଯାୟୀ ସନ୍ତାନ ମାନେ ନିଜ ମାତା ପିତାଙ୍କ ପାଳନ ପୋଷଣ ପାଇଁ ଦାୟିତ୍ୱବାନ ହେବା ନିହାତି ଜରୁରୀ, ମାନେ ଲିଗାଲି ଏଟା କରାଯାଇ ବାଧ୍ୟତାମୂଳକ।
0: ତେବେ ମ୍ୟାଡମ, ବାପା ମାର ଦାୟିତ୍ୱ ନେବା, ତ ଇଏ ତ ଆପଣ କହିଲେ ଯେ ପୁଅ ହଉ କିମ୍ବା ଝିଅ ହଉ ସମସ୍ତଙ୍କ ପାଇଁ ବାଧ୍ୟ, ଆଉ ଏଇଟା ଉଚିତ କଥା ମଧ୍ୟ। ଏବେ ଆମକୁ କୁହନ୍ତୁ, ଧରି ନିଅନ୍ତୁ ଗୋଟେ ଯୌଥ ପରିବାର ଅଛି, ଗୋଟିଏ ବାପା ମାଙ୍କର ଧରି ନିଅନ୍ତୁ 4ଟି ପୁଅ କିମ୍ବା 5ଟି ପୁଅ ଅଧିକ ଥାନ୍ତି, ତେବେ ଅଧିକ ପରିବାରରେ ବା ଅଧିକ ପୁଅ କ୍ଷେତ୍ରରେ ତ ବେଳେ କଣ ହୁଏ ନା, ପୁଅ ମାନଙ୍କ ମଧ୍ୟରେ ଅସୁବିଧା ଦେଖାଯାଏ, ସେ କହେ ତୁ ବାପା ମାର ଦାୟିତ୍ୱ ନେ, ଇଏ କହେ ମୁଁ ତୁ ବାପା ମାର ଦାୟିତ୍ୱ ନେ, ଏଇ କଥାକୁ ନେଇକି ସବୁବେଳେ ଗୋଟେ ବିଶୃଙ୍ଖଳା ପରିବାରରେ ସୃଷ୍ଟି ହୁଏ, ଯାହାଫଳରେ ଏଇଟା ଗୋଟେ ବହୁତ ମାନେ କହିବାକୁ ଗଲେ କଷ୍ଟଦାୟକ କଥା। ଏଇ
1: କ୍ଷେତ୍ରରେ ଗୋଟେ ଜେଲସି କ୍ରିଏଟ ହୁଏ, ମୁଁ କାହିଁକି ଖାଲି ମୋ ମା ବାପାଙ୍କ ଦାୟିତ୍ୱ ନେବି, ତୁ କାହିଁକି ନେବୁନି, କି ବଡ ଭାଇ କଣ ପାଇଁ ନେବନି।
0: ନିଶ୍ଚୟ, ତ ଏଇ କ୍ଷେତ୍ରରେ ଜଣେ କଣ କରିବା ଉଚିତ, ଆଉ ଏଇ କ୍ଷେତ୍ର ପାଇଁ କଣ ଆପଣ କହିବାକୁ ଚାହୁଁଛନ୍ତି?
1: ଦେଖନ୍ତୁ, ଏଇ ସିଚୁଏସନ ଯେତେବେଳେ ଆସେ ଏଇଟା ହଉଛି ନିହାତି ଦୁଃଖଦାୟକ ସିଚୁଏସନ ଗୋଟେ ମାତା ପିତାଙ୍କ ପାଇଁ। ଖାସ କରିକି ମୁଁ କହିବି, 9 ମାସ ଯାଏ ଯେଉଁ ମା କଷ୍ଟ ପାଇ ଯନ୍ତ୍ରଣା ସହି ଜନ୍ମ ଦେଇଥାଏ, ସେହି ମାକୁ ସ୍ତ୍ରୀ କଥାରେ ପଡି ପୁଅ ବୃଦ୍ଧାଶ୍ରମରେ ଛାଡି ଆସେ, କିମ୍ବା ନିଜ ଭାଇ ଭିତରେ ଗୋଟେ ଜେଲସି କ୍ରିଏଟ ହୁଏ କି ମୁଁ କାହିଁକି ଖାଲି ମୋ ମା ବାପାଙ୍କର ପାଳନ ପୋଷଣର ଖର୍ଚ୍ଚଟା ଉଠେଇବି, ବଡ ଭାଇ କଣ ପାଇଁ ଉଠେଇବନି, ସିଏ କଣ ପାଇଁ ଉଠେଇବନି, ଏଇ ଯୋଉ ବିଚାରଟା ଆସିଯାଏ ସନ୍ତାନ ମାନଙ୍କ ଭିତରେ, ସ୍ପେଶାଲି ପୁଅମାନଙ୍କ ଭିତରେ, ଏଟା ନିହାତି ଭୁଲ କଥା। ଯେଉଁ ପିତା ନିଜ ଝାଳ ବୁହାଇ କଷ୍ଟ କରି ପୁଅକୁ ଉଚ୍ଚ ଶିକ୍ଷା ଦେଇ ଆସେ, ସେହି ପୁଅ ସ୍ୱାର୍ଥ ହୋଇ ତାଙ୍କୁ ପାଳନ ପୋଷଣ କରିବାକୁ ମନ ବଳାଏ ନାହିଁ। ତାପରେ ବହୁତ କ୍ଷେତ୍ରରେ କଣ ହୁଏ, ଆମେ ଦେଖିଛୁ ଜଣେ ପିତା ନିଜର ସମସ୍ତ ପୁଞ୍ଜିକୁ ନିଜ ସନ୍ତାନରେ ପାଠପଢା ଏବଂ ତା ଉନ୍ନତି ପାଇଁ ନିଛାବର କରି ଦିଅନ୍ତି, ଆଉ ପୁଅ ସନ୍ତାନଟି ଯେତେବେଳେ ଗୋଟେ ମୁକାମରେ ପହଞ୍ଚିଗଲେ, ଗୋଟେ ପୋଜିସନରେ ଗୋଟେ ଭଲ ଚାକିରି କରିବାକୁ ଲାଗନ୍ତି, ସିଏ ତାପରେ ସେଇ ମାତା ପିତାଙ୍କୁ ଘରୁ ବାହାର କରିଦିଏ, ତ ଏଠାରୁ ଲଜ୍ଜିତ କଥା ଆଉ କିଛି ହୋଇପାରିବନି। ଏଇ ସବୁ ପାଇଁ ଦଣ୍ଡବିଧାନ ରହିଛି, ମିନିମମ ଆମାଉଣ୍ଟ ରଖାହେଇଛି 10,000 ଟଙ୍କା, ସେଟା ପ୍ରତି ମାସ ମାତା ପିତାଙ୍କ ପାଳନ ପୋଷଣ ପାଇଁ ସନ୍ତାନକୁ ଦେବାର ଅଛି। ଯଦି ସନ୍ତାନ ଦେବା ପାଇଁ ଫେଲ ହେଇଯାଉଛନ୍ତି, ନ ଦଉଛନ୍ତି, ତାହେଲେ ତାଙ୍କୁ 6 ମାସ ପର୍ଯ୍ୟନ୍ତ ଜେଲ ହୋଇପାରିବ। କିନ୍ତୁ ଏତେ ଦୂର କଥା ଯିବ କଣ ପାଇଁ? ମାନେ ମୋ ମତରେ 4ଟି ସନ୍ତାନ ଅଛନ୍ତି, ଠିକ ଅଛି, ସମସ୍ତଙ୍କର ନିଜର ନିଜର ଗୋଟେ ଖର୍ଚ୍ଚର ଇଏ ଅଛି, ତ 4ଟି ସନ୍ତାନ କଣ ତମେ ମାତା ପିତାଙ୍କୁ ମିଶିକି ତମେ ସମ୍ଭାଳି ପାରିବନି? ସେଇ ମାତା ପିତା ତ ପୁଣି ଜଣେ ମାତା ପିତା ପୁଣି 4 ସନ୍ତାନକୁ ମଣିଷ କରିଛନ୍ତି କି ନାହିଁ? ସେତେବେଳେ ସେଇ ମାତା ପିତା ଯଦି ସେଲ୍ଫିସ୍ ହେଇକି କି ନିଜ ଖର୍ଚ୍ଚକୁ ଦେଖିକି ସନ୍ତାନ ମାନଙ୍କୁ ପାଠ ନ ପଢେଇ ଗୋଟେ ଭଲ ଜୀବନ ନ ଦେଇକି ଭଲ ସଂସ୍କାର ନ ଦେଇକି ବଢେଇଥାନ୍ତେ, ଏମାନେ କଣ ଗୋଟେ ମୁକାମରେ ପହଞ୍ଚି ପାରିଥାନ୍ତେ? ତ 4ଟି ସନ୍ତାନ ମିଶିକି ନିଜ ମାତା ପିତାର ଖର୍ଚ୍ଚକୁ ଉଠାଉ। ଜୀବନରେ ଗୋଟେ ହିଁ ପାଇଛୁ ମା ବାପା, ଯିଏକି ଆମ ପାଇଁ ନିଃସ୍ୱାର୍ଥ ପରରେ କିଛି ବି କରିଯାନ୍ତି। ମୋ ହିସାବରେ ଏଇଟା ଭୁଲ, ଆମ ଜୀବନ ଶେଷ ହେଲା ଯାଏ ଆମକୁ ନିଜ ବୃଦ୍ଧା ମାତା ପିତାଙ୍କ ପ୍ରତି କର୍ତ୍ତବ୍ୟ କରୁଥିବା ଦରକାର, ତାଙ୍କ ପ୍ରତି କର୍ତ୍ତବ୍ୟ ପରାୟଣ ହୋଇ ରହିବା କଥା। ଯଦି ଆମେ ମାତା ପିତାଙ୍କ ପାଇଁ କର୍ତ୍ତବ୍ୟ ତୁଲ୍ୟ ରହିବା ନାହିଁ, ତେବେ ଆମ ସନ୍ତାନ ମାନେ ଆମ ପ୍ରତି କେମିତି ରହିବେ? ସେମାନେ ଆମେ ଯାହା କରିବୁ ସେମାନେ ଆମଠୁ ଦେଖିକି ସେୟା ହିଁ ଶିଖିବେ, ତ ଆମେ ଯଦି ତାଙ୍କୁ ବେଟର ଏକ୍ସାମ୍ପଲ ଦେବା ତ ସେମାନେ ସେଇ ଜିନିଷଟା ହିଁ ଶିଖିବେ। ସେୟା ହିଁ ମୁଁ କହିବି କି ସମସ୍ତେ ମିଶିକି ରହିବା କଥା, ମିଶିକି ଖର୍ଚ୍ଚଟା ଉଠେଇବା କଥା।
0: ତେବେ ମ୍ୟାଡମ, ଆଜିର ଆଲୋଚନାକୁ ନେଇକି ତ ଆମେ ବିଶେଷ କିଛି କଥା ଜାଣିଲୁ, ଯେମିତିକି କଣ ଆଇନ ରହିଛି, କଣ ଦଣ୍ଡବିଧାନ ରହିଛି, ଆଉ କିଭଳି ଭାବେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି, ସେ ଯୌଥ ପରିବାର ହଉ କିମ୍ବା ଗୋଟେ ଝିଅ କ୍ଷେତ୍ରରେ ହଉ, ସମସ୍ତ କଥା ତ ଆମେ ଆଲୋଚନା କଲେ, କିନ୍ତୁ ମନରେ ପ୍ରଶ୍ନ ଆସୁଛି ଯେ ଯଦି ବୃଦ୍ଧାଶ୍ରମ ଅଛି ବା ପିତା ମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟରେ କମି ଦେଖାଯାଉଛି ବା ଏଇ ଅପ୍ରତିକର ଯୋଉ ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଏ ପ୍ରଶ୍ନ ଆସିବ ହିଁ କାହିଁକି, ତାର ମୂଳ ଦୁଆଟା କଣ?
1: ପ୍ରାକ୍ଟିକାଲି ହେଇ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି। ମାତା ପିତାକୁ ଆମେ ଈଶ୍ୱର ଭାବେ ମାନିବା, ଈଶ୍ୱର ଭାବେ ସମ୍ମାନ ଦେବା, କିନ୍ତୁ ପ୍ରାକ୍ଟିକାଲି ଦେଖିବାକୁ ଗଲେ ମାତା ପିତା ବି ମଣିଷ, ସେମାନଙ୍କ ଦ୍ୱାରା ବି କିଛି ଭୁଲ ହୁଏ। ଯେତେବେଳେ ସିଏ ସନ୍ତାନକୁ ଜନ୍ମ ଦିଅନ୍ତି, ଗୋଟେରୁ ଅଧିକା ସନ୍ତାନ ହେଲା, ପୁଅ ଝିଅ ହଉ କି 2ଟା ପୁଅ ହଉ କି 3 ଜଣ ହେଲେ 4 ଜଣ ହେଲେ, ବେଳେବେଳେ ଆପଣ ଯଦି ପ୍ରକୃତରେ ଅନୁମାନ କରିବେ, ସନ୍ତାନକୁ ବଢାଇବା ବେଳେ ମାତା ପିତାଙ୍କର କୌଣସି ସନ୍ତାନ ପ୍ରତି ଟିକେ ପାର୍ସିଆଲିଟି ଜିନିଷଟା ରହିଯାଏ। ପୁଅ ଝିଅ ଥିବେ ତ ପୁଅକୁ ଅଧିକା ପାଠ ପଢେଇବେ, ଖାଇବାରେ ଅଧିକା ଦେବେ, ଖର୍ଚ୍ଚରେ ବି ଅଧିକା ଦେବେ, ଜାମାଟେ କିଣିଦେଲେ ଯଦି ଝିଅକୁ କମ ଦାମିକା କିଣିଦେବେ, ପୁଅକୁ ଟିକେ ବେଶୀ ଦାମିକା କିଣିଦେବେ। ଏଇଟା ପ୍ରାକ୍ଟିକାଲ କଥା, ଏଇଟା ଆମେ ଦେଖୁ ଝିଅ ପୁଅ ଭିତରେ ପାର୍ଥକ୍ୟ କରନ୍ତି, ବେଳେବେଳେ ପୁଅ ପୁଅ ଭିତରେ ବି ପାର୍ଥକ୍ୟ ହେଇଯାଏ। ତୋ ବଡ ଭାଇ ଇଣ୍ଟେଲିଜେଣ୍ଟ ଅଛି, ସିଏ ପାଠ ପଢୁଛି, ସିଏ ଆଗକୁ ବଢୁ, ତୁ ଏତେ ପାଠ ପଢୁନୁ, ତୁ ବୋକାଟା, ତୁ ଏତିକିରେ ପାଠ ପଢ, ଏଇ କଲେଜକୁ ଯା, ବଡ ଭାଇ କିନ୍ତୁ ଇଣ୍ଟେଲିଜେଣ୍ଟ ଅଛି, ସିଏ ସେଇ କଲେଜକୁ ଯାଉ, ତ ଏଇସବୁ ଯୋଉ ପାର୍ଥକ୍ୟଟା ହେଇଯାଏ, ଏଇ ଜିନିଷଟା ସନ୍ତାନ ଭିତରେ ଜେଲେସି କ୍ରିଏଟ କରେ। ଏଇ ପାର୍ସିଆଲିଟି ଧୀରେ ଧୀରେ ବଡ ହେଲା ପରେ ଗୋଟେ ବିଭ୍ରାଟ ସୃଷ୍ଟି କରିଦିଏ ମନରେ ସନ୍ତାନ ମାନଙ୍କ ଭିତରେ। ସେ ସନ୍ତାନଟି ତା ବଡ ଭାଇ ପ୍ରତି କିମ୍ବା ତାର ଅନ୍ୟ ଭାଇ ୟା ଭଉଣୀ ପ୍ରତି ଗୋଟେ ଜେଲେସି କ୍ରିଏଟ କରିଦିଏ, ଆରେ ମା ବାପାଙ୍କର ସିଏ ଫେଭରେଟ, ସେ ମା ବାପା ସବୁବେଳେ ତାକୁ ଇଏ କଲେ, ସିଏ ମା ବାପାର ପାଳନ ପୋଷଣ କରୁ, ମୁଁ କଣ ପାଇଁ କରିଯିବି, ମା ବାପା ତ ମୋ ପାଇଁ କିଛି କରିନାହାନ୍ତି, ମୁଁ ଯାହା ଚାହୁଁଥିଲି ମତେ ପଢେଇଲେନି, ମତେ ଦେଲେନି, ତାକୁ ସବୁ ଦେଇଛନ୍ତି, ତ ସିଏ କରୁ, ଏଇ ସବୁ ମନରେ ଭାବନା ସୃଷ୍ଟି ହେଇଯାଏ। ତ ୟା ପାଇଁ ମାନେ କାହିଁ ନା କାହିଁ ମାତା ପିତା ହିଁ ଦାୟୀ ରୁହନ୍ତି। ମାତା ପିତା ଯଦି ଏମିତି ନ କରିବେ, ଏମିତି ବ୍ୟବହାର ନ କରିବେ, ଛୁଆମାନେ ବି ମନରେ ବି ଏଇସବୁ ଭାବନା ସୃଷ୍ଟି ହେବ ନାହିଁ। ଆମ ଛୁଆ ସେମାନେ ମାତା ପିତାଙ୍କର ହିଁ 4ଟି ସନ୍ତାନ, ଏମିତି ପାର୍ଥକ୍ୟ କରିଲେ ରେଜଲ୍ଟ ଆଗକୁ ଏମିତି ହିଁ ଦେଖାଯିବ।
0: ତେଣୁ ମୂଳ ଦୁଆଟା ସବୁବେଳେ ମାନେ ବାପା ମାଙ୍କ ଠାରୁ ହିଁ ଷ୍ଟ୍ରଙ୍ଗ ରହିବା
1: ଦରକାର। ହଁ, କିନ୍ତୁ ପ୍ରାକ୍ଟିକାଲି ଦେଖିବାକୁ ଗଲେ ଆମେ ଯୋଉଟା ପ୍ରାକ୍ଟିକାଲ ଲାଇଫରେ ଦେଖୁ ସେଇଟା ହିଁ ଆଜ୍ ଏନ୍ ଏକ୍ସାମ୍ପଲ ଆମେ ନଉ। ତ ମାତା ପିତା ହିସାବରେ ଆମର କର୍ତ୍ତବ୍ୟ ଯେ ଆମେ ଯେତେ ଦୂର ପାରିବା ସଠିକ ଭାବରେ ଶିକ୍ଷା ଦେବା, ସଂସ୍କାର ଦେବା ନିଜ ସନ୍ତାନକୁ।
0: ତେବେ ମ୍ୟାଡମ, ଆଜିର ଯୋଉ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇକି ଶେଷରେ ଆମର ଶ୍ରୋତାଭଣୀ ମାନଙ୍କୁ କଣ ଉପଦେଶ ଦେବାକୁ ଚାହୁଁଛନ୍ତି?
1: ଶେଷରେ ଏହା କହିବି ଯେ ଖାଲି ମାତା ପିତାଙ୍କୁ ନାଇଁ, ଝିଅ ପୁଅ ଜ୍ୱାଇଁ ଏବଂ ବଧୁ ସମସ୍ତଙ୍କର ଭୁଲ ଥାଏ ଆଉ ଭୁଲ ରହେ ବି ଅଜାଣତରେ, କାରଣ ଆମେ ମଣିଷ, ମଣିଷ ହିଁ ଭୁଲ କରେ। ତ ଆମକୁ କଣ ଅଛି, ଆମକୁ ଯଦି ରିଏଲାଇଜେସନ ହେଇଯିବ ଆମ ଭୁଲଟା, ଆମେ ତାକୁ ସୁଧାରି ଦେବା। ନିଜ ଇଗୋରେ ରହିକି କାହିଁକି ଆମେ ଇଏ କରିବାନି, ସେଇଥିରେ ନ ରହିକି ସୁଧାରି ଦେଲେ ସମ୍ପର୍କଟି ମାତା ପିତା ହଉ, ଶାଶୁ ଶ୍ୱଶୁର ହଉ, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କ ପାଖରେ ଗୋଟେ ସ୍ନେହ ଭାବ ଜାଗୃତ ହୋଇ ରହିଯିବ।
0: ବହୁତ ବଢିଆ କଥା ମ୍ୟାଡମ, ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ କିଛି କଥା ଆମେ ଆପଣଙ୍କ ଠାରୁ ଜାଣିବାକୁ ପାଇଲୁ। ତେଣୁ ମ୍ୟାଡମ, ଆମ କାର୍ଯ୍ୟକ୍ରମରେ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

0: ଶ୍ରୋତା ଭଉଣୀ, ବର୍ତ୍ତମାନ ସମୟରେ ପିଲାମାନଙ୍କର ମନସ୍ତତ୍ଵକୁ ବୁଝିବା ଏକ କଷ୍ଟକର ବ୍ୟାପାର ବା ଏକ ପ୍ରଶ୍ନବାଚକ। ତେବେ ଆସନ୍ତୁ, ପିଲାଙ୍କର ମନସ୍ତତ୍ଵ ଏବଂ ଏହା ପ୍ରତି କିପରି ଆମେ ଅଭିଭାବକମାନେ ସଚେତନ ହେବା ସେ ବିଷୟରେ କିଛି କଥା ଜାଣିବା ଷ୍ଟୁଡେଣ୍ଟ କାଉନସିଲର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକଙ୍କ ଠାରୁ।
1: ମନସ୍ତତ୍ଵ କହିଲେ ଆମେ ମଣିଷର ମନ, ଚିନ୍ତାଧାରା, ଭାବନା, ବ୍ୟବହାର ଏସବୁ ବିଷୟରେ ଯେଉଁ ବୈଜ୍ଞାନିକ ବା ବିଜ୍ଞାନ ବେସ୍ଡ ଅଧ୍ୟୟନ ଅଛି, ତ ତାକୁ ଆମେ ବୁଝୁ। ଯଦି ସହଜ ଭାଷାରେ ମୁଁ କହିବି, ମଣିଷ କାହିଁକି ଏମିତି ଭାବେ, କାହିଁକି ଏମିତି ଅନୁଭବ କରେ, କାହିଁକି ଏମିତି ବ୍ୟବହାର କରେ, ଏସବୁକୁ ମାନେ ଯେଉଁ ବିଜ୍ଞାନଟା ବୁଝୁଛି ସେଇଟା ହେଉଛି ମନସ୍ତତ୍ଵ। ଯେମିତିକି ଯଦି ଉଦାହରଣ ମୁଁ ନେବି, ତାହେଲେ ମୁଁ କହିପାରିବି କି ପରୀକ୍ଷା ଆଗରୁ ବହୁତ ଛୁଆ ଆପଣ ଦେଖିଥିବେ ଭୟଭୀତ ହୋଇଯାଆନ୍ତି, ପରୀକ୍ଷା ବାରମ୍ବାର ଦେବା ସତ୍ତ୍ୱେ ବି ଭୟଭୀତ ହୁଅନ୍ତି। ତ ଆପଣ ଭାବନ୍ତୁ ଭୟ କାହିଁକି ଆସୁଛି ମନରେ, ବା ଆପଣ ଭାବନ୍ତୁ ଆପଣ ବହୁତ ଖୁସି ଅଛନ୍ତି କିନ୍ତୁ ତଥାପି ବହୁତ ଏକଲା ଫିଲ୍ କରୁଛନ୍ତି। ତ ରାଗ ହଉ, ଭୟ ହଉ, ଏସବୁ ଜିନିଷକୁ ଯଦି ବୁଝିବା ତାହେଲେ ଏଇ ବିଜ୍ଞାନଟା ହେଉଛି ମନସ୍ତତ୍ଵ। ଆଉ ମଣିଷର ମନ ଓ ବ୍ୟବହାରକୁ ବୁଝିବାର ଏହି ପ୍ରକାରର ବିଜ୍ଞାନକୁ ହିଁ ମନସ୍ତତ୍ଵ କୁହାଯାଇପାରିବ। ବର୍ତ୍ତମାନ ସ୍ଥିତିରେ ଯଦି ମୁଁ ଛାତ୍ରଛାତ୍ରୀମାନଙ୍କ ଉପରେ କହିବି, ତାଙ୍କର ମାନସିକ ସ୍ଥିତି ଆକ୍ଚୁଆଲି ମୁଁ ବହୁତ ଭଲ ସେ ବିଷୟରେ କହିପାରିବିନି, କାହିଁକିନା ଛାତ୍ରଛାତ୍ରୀମାନେ ଆଜି ଭିତରେ ଭିତରେ ସେମାନେ ଚାପ, ସେମାନଙ୍କୁ ବହୁତ ଚିନ୍ତା ଆଉ ସେମାନଙ୍କର ଗୋଟେ ଅନିଶ୍ଚିତତା ଭିତରେ ରହୁଛନ୍ତି। ଯେହେତୁ ମୁଁ ମାନେ ଟିନେଜର୍ସ ଆଉ ଆଡୋଲେସେଣ୍ଟଙ୍କ ଉପରେ କାମ କରୁଛି, ଏଇଟା ମୁଁ ବହୁତ ମାତ୍ରାରେ ଦେଖିବା ପାଇଁ ପାଉଛି। ଏହାର କାରଣ ଯଦି ମୁଁ କହିବି, ତ ପଢ଼ାର ଚାପ ହୋଇପାରିବ, ଅଭିଭାବକମାନଙ୍କର ଆଜିକାଲି ଯେଉଁ ପ୍ରକାର ଆଶା ରହୁଛି ନିଜ ଛୁଆକୁ ନେଇକରି, ଖାସ କରିକି ତାଙ୍କର ମାର୍କସ୍କୁ ନେଇକରି, ବା କ୍ୟାରିୟର୍ର ଗୋଟେ ଭୟ ସୃଷ୍ଟି ହେଉଛି, ମୁଁ କେବଳ ଇଞ୍ଜିନିୟର୍ ହେବି କି ଡକ୍ଟର୍ ହେବି, ଏ ପ୍ରକାର ଗୋଟେ ରହୁଛି। ତାପରେ ସୋସିଆଲ୍ ମିଡ଼ିଆର ଗୋଟେ ଯଥେଷ୍ଟ ପ୍ରଭାବ ମୁଁ ଦେଖିବା ପାଇଁ ପାଉଛି, ଆଉ ତା ସାଙ୍ଗରେ ଛୁଆମାନେ ବହୁତ ଅଧିକ ସ୍କ୍ରିନ୍ ଟାଇମ୍ ବି ସେଥିରେ ଇନଭଲ୍ଭ ହୋଇଯାଉଛନ୍ତି। ଆଉ ତା ସାଙ୍ଗରେ ଆଉ ଗୋଟେ ଜିନିଷ ଯେଉଁଟାକି ତାଙ୍କୁ ଆକ୍ଚୁଆଲି ଟିକିଏ ଭୟଭୀତ ବି କରାଉଛି ୟା ତାଙ୍କ ଆତ୍ମବିଶ୍ୱାସ ବି କମ୍ କରୁଛି, ସେଇଟା ହେଉଛି ନିଜକୁ ଅନ୍ୟ ସାଙ୍ଗରେ ତୁଳନା କରିବା। ତ ଏଇସବୁ ଜିନିଷ ଯୋଗୁଁ ଯେହେତୁ ସେମାନେ ଛୋଟ ପିଲା ଆଉ ସେମାନେ ସେଇଟାକୁ ପ୍ରପର୍ଲି ହ୍ୟାଣ୍ଡେଲ୍ କରିପାରୁନାହାନ୍ତି, ତେଣୁ ତାଙ୍କର ମାନସିକ ସନ୍ତୁଳନ ପ୍ରଭାବିତ ହେଉଛି। ଅନେକ ଛାତ୍ରଛାତ୍ରୀ ଆଜି ଡେଟ୍ରେ ଯଦି ଦେଖିବା, ସେମାନେ ନିଜ ଭାବନାକୁ ଖୋଲାଖୋଲି ଭାବରେ ସେମାନେ ସେୟାର କରିପାରୁନାହାନ୍ତି, କାହା ସାଙ୍ଗରେ ବାଣ୍ଟି ପାରୁନାହାନ୍ତି। ତ ବାହାରୁ ସେମାନେ ସାଧାରଣ ଦେଖାଯାଉଥିଲେ ମଧ୍ୟ, ମାନେ ଦେଖିକି ଜାଣିବାଟା କଷ୍ଟ, କିନ୍ତୁ ଭିତରେ ତାଙ୍କର ସେ ଯେଉଁ ଗୋଟେ ଏକଲା ଫିଲ୍ କରିବା ବା ତାଙ୍କର ଆତ୍ମବିଶ୍ୱାସର ଯେଉଁ ଅଭାବ, ବିଫଳତାର ଭୟ ଆଉ ଅତ୍ୟଧିକ ଚିନ୍ତାରେ ସେମାନେ ସବୁବେଳେ ଗୋଟେ ଷ୍ଟ୍ରଗଲ୍ କରିବାକୁ ମୁଁ ଦେଖିବାକୁ ପାଉଛି। ଆଉ ଏଇ ଲାଷ୍ଟ 6-7 ବର୍ଷ ଭିତରେ ତ ମୁଁ ଏହା ହିଁ ଦେଖିଛି। ତେଣୁ ମୋ ମତରେ ଏ ସମୟରେ ଯଦି ଛାତ୍ରଛାତ୍ରୀମାନଙ୍କୁ କେବଳ ଭଲ ନମ୍ବର ପାଇଁ ଠିକ୍ ମାର୍ଗଦର୍ଶନ କରାଯାଇପାରନ୍ତା, ଯେଉଁଟା ତାଙ୍କର ବହୁତ ଅଧିକ ଆବଶ୍ୟକତା ଅଛି, ତାହେଲେ ବହୁତ ଭଲ ହୁଅନ୍ତା। ତ ପରିବାର, ଶିକ୍ଷକ ଏବଂ ସମାଜ ସମସ୍ତେ ଯଦି ମାନେ ଏକାଠି ଭାବରେ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିବେ, ଶୁଣିବେ, ସହଯୋଗ କରିବେ, ତେବେ ସେମାନେ ମାନସିକ ଭାବରେ ଅଧିକ ସୁସ୍ଥ ଓ ଆତ୍ମବିଶ୍ୱାସୀ ନିଶ୍ଚିତ ରୂପେ ହୋଇପାରିବ ବୋଲି ମୋର ଧାରଣା।
0: ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର।

ପ୍ରଚାର କଲୁ। ନାରୀମହଲ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଆଲୋଚନା ପିତାମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ ଓ ଏଥିରେ ରହିଥିବା ଆଇନ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଆଡଭୋକେଟ୍ ଏବଂ ସୋସିଆଲ ୱାର୍କର ସ୍ୱାଗତିକା ଦାସ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ନୀତିନ ମୁକେଶ ଏବଂ ଅନୁପମା ଦେଶପାଣ୍ଡେଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ।

ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।

0: ରୂପ ନେବ। ତେଣୁ ଏହି ଗୁରୁଦାୟିତ୍ୱ ଏବେର ଯୁବପିଢ଼ିଙ୍କ ଉପରେ। ସେମାନେ ସଜାଗ ହେବେ, ପରିବେଶର ଗୁରୁତ୍ୱକୁ ବୁଝିବେ ଏବଂ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବେ। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି।
1: ପରିବେଶ ସୁରକ୍ଷା ଉପରେ ଯୁବପିଢ଼ିଙ୍କର ଦାୟିତ୍ୱବୋଧ ଅନେକ ରହିଛି। ସେଥିରେ କେବଳ ଯୁବପିଢ଼ିଙ୍କର ନୁହେଁ, ଆମ ସମସ୍ତଙ୍କର ସେ ଦାୟିତ୍ୱବୋଧ ରହିବା ଦରକାର। ଦିନକୁ ଦିନ ପଲ୍ଲୀରୁ ସହର ଯାଏ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏବେ ଚିନ୍ତାର ବିଷୟ ଯେ ପ୍ରଦୂଷଣ ନାମକ ସଙ୍କଟରୁ ପ୍ରାଣୀ ଜଗତ କିପରି ନିଜକୁ ସୁରକ୍ଷିତ ରଖିପାରିବ ବା ଉଦ୍ଧାର ପାଇବ। ତେଣୁ ଜଳ ସ୍ଥଳ ବାୟୁମଣ୍ଡଳକୁ ଆମେ ଶୁଦ୍ଧ ରଖିବା ଆବଶ୍ୟକ। ସେଥିପାଇଁ ଆମ ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିବ ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବା। ବର୍ଷ ତମାମ ଆମେ କିଛି ନା କିଛି ଦିବସ ପାଳନ କରିଥାନ୍ତି, କିନ୍ତୁ ବିଶ୍ୱ ପରିବେଶ ଦିବସ ପାଳନ କରିବା, ସଚେତନ ହେବା ଏବଂ ସଚେତନତା ଆଣିବା ସମଗ୍ର ବିଶ୍ୱ ପାଇଁ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିବସ। ଏଥିରେ ଯେତେ ଯୁବପିଢ଼ି ଅଛନ୍ତି, ଯଦି ଆମେ ତାଙ୍କୁ ଦାୟିତ୍ୱ ଦେବା ବା ତାଙ୍କୁ ସବୁଥିରେ ଆମେ ସାମିଲ କରିବା, ତାହେଲେ ଯୁବପିଢ଼ି ହିଁ ବିଶ୍ୱକୁ ସୁରକ୍ଷିତ ରଖିପାରିବେ ଏବଂ ପରିବେଶ ସୁରକ୍ଷିତ ରହିପାରିବ। ପୃଥିବୀ ଗୋଟେ ଅମୂଲ୍ୟ ସମ୍ପଦର ଗନ୍ତାଘର। ତାର ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷ ମାନଙ୍କର ଧର୍ମ। କିନ୍ତୁ ଆମ୍ଭେମାନେ ଯେଉଁଭଳି ଭାବେ ଅମାନବୀୟ କୃତଜ୍ଞ କାର୍ଯ୍ୟ କରିଚାଲିଛୁ, ଯାହାଫଳରେ ଆମେ ଧ୍ୱଂସ ମୁଖକୁ ଟାଣି ହୋଇଯାଉଛୁ, ଏଥିରୁ କିଭଳି ଭାବରେ କ୍ଷାନ୍ତ ରହି ସମସ୍ତ ଜୀବଜଗତର ମଙ୍ଗଳ ସାଧନ ହୋଇପାରିବ, ସେଥିପାଇଁ ଏବେ ସମୟ ଆସିଛି ସତର୍କ ହେବା ଏବଂ ସଚେତନ ହେବା। 1968 ମସିହାରେ ସ୍ୱିଡେନ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରଥମେ ବିଶ୍ୱ ପରିବେଶ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ପଡିଥିଲା। ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ମହାସଭା ସମ୍ମିଳନୀ ଷ୍ଟକହୋମ ଠାରେ 1972 ମସିହାରେ ଜୁନ ମାସ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ 119 ଦେଶ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷରୋପଣ। ପୁଣି 1974 ମସିହାରେ ପ୍ରଥମ ଥର ପାଇଁ ଓନ୍ଲି ୱାନ୍ ଆର୍ଥ ବା ଏକ ପୃଥିବୀ ପରିବେଶ ଦିବସ ଘୋଷଣା କରାଯାଇଥିଲା। ପରିବେଶ ଦିବସରେ ଜୀବିତ ଓ ନିର୍ଜୀବ ବସ୍ତୁ ସାମିଲ ଅଟେ ମଣିଷ ଜୀବନ ଉପରେ, ଯାହାକି ବହୁ ମାତ୍ରାରେ ପ୍ରଭାବ ପଡିଥାଏ। କଥାରେ ଅଛି, ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ। ନିଜ କର୍ମର ଫଳ ଆମ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ। ନିଜର ସ୍ୱାର୍ଥ ମେଣ୍ଟାଇବା ଆଶାରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପୃଥିବୀକୁ ନଷ୍ଟଭ୍ରଷ୍ଟ କରି ଏବେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହାର ବିଶେଷ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ପ୍ରତିବର୍ଷ ଜନସଂଖ୍ୟା ଯେତିକି ବଢୁଛି, ସେହି ଅନୁସାରେ ବାସଗୃହ, ସୌଖୀନ ଆସବାବପତ୍ର ତିଆରି କରିବା ପାଇଁ ଗଛ କାଟିବା ସହିତ ଜାଳେଣୀ ପାଇଁ କାଠ ଓ ବିଭିନ୍ନ ବଡ଼ ବଡ଼ ଦାମୀ ଗଛ ଅବାଧରେ କାଟି ବିକ୍ରି କରିଦେବା, ତତ୍ସହିତ ଜଙ୍ଗଲରେ ନିଆଁ ଲଗାଇ ଔଷଧୀୟ ବୃକ୍ଷ ନଷ୍ଟ କରିବା ଆଦି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହିଁ। ବୃକ୍ଷ କାଟି ଜଙ୍ଗଲ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ଅମ୍ଳଜାନ ହ୍ରାସ ପାଉଛି, ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି, ଜଳବାୟୁ ନଷ୍ଟ ହୋଇ ବର୍ଷାର ଘୋର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କି ଜଳସ୍ତର ବହୁ ତଳକୁ ଖସିଗଲାଣି। ଗଛଲତା କାଟି ଧ୍ୱଂସ କରିବା ଫଳରେ ଅଙ୍ଗାରକାମ୍ଳ ବଢିଗଲାଣି। ଏହି ପରିପ୍ରେକ୍ଷୀରେ ମୁଁ କହିବାକୁ ଚାହିଁବି, ଯଦି ଯୁବପିଢ଼ି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହନ୍ତେ, ଯେଉଁଠି ବି ଜଙ୍ଗଲ ରହିଛି, ଯଦି ଯୁବପିଢ଼ିଙ୍କୁ ସେ ଦାୟିତ୍ୱ ଦିଆଯାଆନ୍ତା ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ, ତାହେଲେ ସେମାନେ ହୁଏତ ଯେଉଁଭଳି ଗଛ କଟା ହେଉଛି ତାକୁ ସେମାନେ ସୁରକ୍ଷିତ ରଖିପାରନ୍ତେ ଏବଂ ଯେଉଁ ଜାଗାରେ ଗଛ କଟା ହେଉଛି ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ। ଯେଉଁଠି ଘରଟିଏ ରହିଛି ଗଛଟିଏ ନାହିଁ, ସେଇଠି ଆପଣଙ୍କର ଉଷ୍ମତା ବଢିଯାଏ ଏବଂ ଯେଉଁ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡା ହେଉଛନ୍ତି, ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡୁଥିବା ମଣିଷ ବଡ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି, ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ, କେନାଲ, ସମୁଦ୍ର ମଧ୍ୟକୁ ଛାଡୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ୍ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ, ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ ମୂଳ ଲକ୍ଷ୍ୟ। ଆସନ୍ତା June 5 ପଡୁଛି ପରିବେଶ ଦିବସ, ତେଣୁ ସେହି ପରିପ୍ରେକ୍ଷୀରେ ଆଉ ଥରେ କହିବି, ଯୁବପିଢି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ। ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକ ମାନେ ମତ ଦିଅନ୍ତି। ତେଣୁ ଏସବୁଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫା ସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁଜିମା ଭରି ଉଠିବ।
0: ଶୁଣୁଥିଲେ ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ।
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: बापा दियो 3000
1: काई की
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगड़ो चलु छ डिजिटल पेमेंट चलाओ है नु है हां सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजर 1000 नहीं जा
0: तम मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन नेण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ suryaghar.gov.in
6: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣୀ ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,040 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଓ ଇସି ଆଧାର ପର ଲୋକଙ୍କ ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଓ ହମନେ ବି ହର ଡିଷ୍ଟ୍ରିକ୍ ଲେବଲ ପର ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟ ଓର ଉନକେ ସାଥ ଯୋ ଟିମ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଓର ଦରଖାସ୍ତ ହର ସୋମବାର କୁ ହୁଏ ସିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 360,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ଼ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9 ରୁ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର GST ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ GST ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
3: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 10,10,00,000 ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାର ଅଧିକ ସହାୟତା ଦିଆଯାଇଛି।
2: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00-9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ମସିହାରୁ ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970ରୁ 1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିର ଥି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଇଷ୍ଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ର ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। 17 ପାଳିତେ ଗ୍ରହଣ କରାଯାଇଥିବା 14,651 ଅଭିଯୋଗ ଭିତରୁ 14,046 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲାସ୍ତରଠି 2 92% ଅଭିଯୋଗର ସମାଧାନ ହୋଇଛି। ଆଜି 600 ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ 13 ରୋଗୀଙ୍କୁ 360,000 ଟଙ୍କାର ଚିକିତ୍ସା ସାହାଯ୍ୟ ଆଉ ଜଣଙ୍କୁ 200,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣି ଆମର ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଛି। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଆଉ ତାମିଲନାଡ଼ୁ ରାଜ୍ୟର ଖାଲି ପଡ଼ିଥିବା ଗୋଟିଏ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳ 9-4 ତକ ଭୋଟ ହୋଇକରି ଫଲାଫଲ ଘୋଷଣା କରାଯିବା। ରୋଡ୍ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 ଅଧିକ ଟଙ୍କା ଖର୍ଚ୍ଚ ଦେଇ ତିଆରି ହୋଇଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଏ ସବୁ ପ୍ରକଳ୍ପମାନଙ୍କୁ ଧାରି ସମୟଥି ଶେଷ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ 1,721 ଟଙ୍କାର 49 ପ୍ରକଳ୍ପ କାମ ଶେଷ ହୋଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍। ସେନ୍ତା 12,102 ଟଙ୍କାର 47 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକେ ଅଧିକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାନୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30 କାମ ଚାଲୁଥିବା, 14 କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4 ଟେଣ୍ଡର ପ୍ରକ୍ରିୟାଟି ଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବ। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ଆଡ଼ଭାନ୍ସ 2026 ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଗୁନୁ IIT ରୁର୍କି ପରୀକ୍ଷାଫଲ ଘୋଷଣା କରିଛି। ଏ ବଛର 56,880 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍। JEE ଆଡ଼ଭାନ୍ସ ଲାଗି 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶେ ଆଷ୍ଠାନୁ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମଥି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼ବା। ଚାଷ ଜମିନଥି ରାସାୟନିକ ସାରର କମ୍ ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟଥି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତରର ଜନଭାଗିଦାରିତାକେ ସଶକ୍ତ କରବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ଅଭିଯାନ ଏବେ 30 ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
रायगड़ा रेल डिविजन आष्ठानु कार्यक्रम होई नुआ डिविजन अधीनते कोरापुट सिंगापुर रोड किरंदुल गुणपुर और पारला सहित दक्षिण ओडिशार अलग केतेटा गुरुत्वपूर्ण स्टेशन के सामिल कर रायगड़ा डिविजन अधीनते 696 किलोमीटर रेल पथ रही है 600 अधिक अधिकारी और रेल कर्मचारी रायगड़ा न काम करबे इ डिविजन 40 मिलियन टन नु अधिक माल परिवहन करबा बोली जनापड़ी सुप्रीम कोर्ट कर स्वतंत्र लोक अदालत समाधान समारोह 2026 एवं अगस्त 21 22 और 23 तारीख दिन हबा इति वैवाहिक विवाद मोटर जान दुर्घटना चेक बाउंस जमी अधिग्रहण और श्रम विवाद सहित अलग आपोष योग्य मामला सहमति भित्ति समाधान करा जिबा इच्छुक पक्ष माने सुप्रीम कोर्ट कर वेबसाइट www.sci.gov.in तिथिबा गूगल फॉर्म भरिगरी आवेदन करि पारबे भुवनेश्वर कलिंग स्टेडियम एवं 21 तारीख अंतर्जातीय योग दिवस अवसर राज्यस्तरीय योग शिविर आयोजन हबा योग महोत्सव समिति क्रीड़ा आउ युव व्यापार विभाग तरफ कलिंग स्टेडियम ठाने आज बाबत प्रस्तुति बैठक होती मुख्यमंत्री मोहन चरण माझी अंतर्जातीय योग दिवस की उपस्थित रहबार सहित सब जिला और ब्लॉक मुख्यालय और पंचायत समिति स्तर थी योग दिवस पालन करा बैठक थी थीर कर अंतर्जातीय योग दिवस के जन आंदोलन करबार सहित अतकानु अतका लोक को योग संगे जोड़वा लगे बैठक थी आलोचना होती गुरस आउ सेतु तैयार होतबा खायबार दरबर महत्व बाबदे लोक को सचेतन करबा लगे फी बछर जून 1 तारीख के विश्व दुग्ध दिवस भाबे पालन करा जाउछे मिलित जाति संघर खाद्य आउ कृषि संगठन तरफ पहला करी ई दिवस पालन करा जाइतला ई बछर विश्व दुग्ध दिवस र प्रसंग रहिछे महिला दुग्ध चासी मान को सम्मान मुख्यमंत्री मोहन चरण माझी सामाजिक गणमाध्यम ती कहिछन विकसित भारत ती विकसित ओडिशा लगे 2036 मसिया तक राज्य गुरस उत्पादन के द्विगुना बढ़ावा लगे राज्य सरकार लक्ष्य रखिछन निर्भुल भोटर तालिका लगे संबलपुर जिला स्वतंत्र सघन संशोधन प्रक्रिया एसआईआर मूल होइछे गला 30 तारीख न मूल होइतबा ई प्रक्रिया थी 948 जन बीएलओ घर घर जाकर तथ्य संग्रह करबे जुलाई 5 तारीख चिठा भोटर तालिका बाहरबा बरगढ़ जिला भोटर तालिका थी स्वतंत्र सघन संशोधन प्रक्रिया एसआईआर 2026 बाबत सचेतनता कार्यक्रम हो जाए बूथ स्तरीय अधिकारी बीएलओ मैंने घर घर बुलिकर भोटर मान को परिगणना फर्म के ठीक भाव भरबार लगे मार्गदर्शन दौन सब पौराल एलईडी स्क्रीन जरिए सचेतनतामूलक भिडियो और बार्ता प्रदर्शन सहित कम्युनिटी रेडियो केन्द्र जरिए एसआईआर उपर भिन्न भिन्न कार्यक्रम प्रसारण कर पश्चिम ओडिशार भिन्न भिन्न जिलान जिलापाल और आरक्षी अधीक्षक युग्म जनशुणाणी शिविर आज हो बरगढ़ पंचायत समिति कार्यालय नहीं शिविर थी 159 अभियोग आतर 20 सामूहिक अभियोग तुरंत समाधान कर सुवर्णपुर जिला तरभा ब्लकर बालिखमार ग्राम पंचायत कार्यालय नहीं शुणाणी शिविर थी 48 अभियोग आ नुआपड़ा जिला सदर महकुमा सद्भावना सभागृह नहीं शुणाणी शिविर थी 82 अभियोग आ शिविर मान के जिलापाल और आरक्षी अधीक्षक मैंने अभियोग मानक ग्रहण करी तुर्ति समाधान करबार के विभागीय अधिकारी मानक निर्देश दीछन ओडिशार खेल प्रतिभावान को मजबूत करबा लगे राज्य सरकार मुख्यमंत्री ट्रॉफी 2026 आस्थान मूल होती बलांगीर गांधी स्टेडियम ठाने अतिरिक्त जिलापाल विजयानंद सेठी जोग देकर इतने उद्घाटन कर 32 क्रीड़ा जिलार 14 बचर नु कम बयसर बालक और बालिका इति भाग ने सब क्रीड़ा जिला के बलांगीर सुंदरगढ़ भुवनेश्वर और ब्रह्मपुर 4 जोन भाग कर विद्यालय स्तरीय क्रीड़ा प्रतिभा विकसित करवा लगे राज्य सरकार सीएम ट्रॉफी 2 नंबर संस्करण मूल कर 7 तारीख तक चलवा बोली जनापड़ी राज्य कालबैशाखी लगे बर्षार प्रभावती तापमात्रा सामान्य कमी भुवनेश्वर आंचलिक पाणीपाग विज्ञान केन्द्र सूचना अनुसार भिन्न भिन्न जगान आबा 4 दिन तक वर्षा लगि रहबा आबा 5 दिन भितर दिन सबनो जह तापमात्रा 2-4 डिग्री तक बढ़वार संभावना अच्छे पाणीपाग केन्द्र तरफ अनुमान शेष मुख्य खबर फेर खाए भुवनेश्वर सारण लोकर भिन्न भिन्न अभियोग सुनले मुख्यमंत्री गला 17 शिविर थी 96% अभियोग रही समाधान ओडिशार गोटे राज्यसभा आसंती उपनिर्वाचन लगे बाहरला विज्ञप्ति आयस्थानु कार्यक्रम है रायगड़ा रेल डिविजन और बलांगीर गांधी स्टेडियम नमूल है मुख्यमंत्री ट्रॉफी 2026 आज आंचलिक खबरी न शेष जुहार।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷ କରି ବାଣିଜ୍ୟ ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ର କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି 6 ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡ଼ଭାନ୍ସ 2026ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କି ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କି କହିଛି ଚଳିତ ବର୍ଷ ଜେଇ ଆଡ଼ଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
2: डोमेस्टिक एलपीजी घरेलू कुकिंग गैस के संबंध में पिछले 3 दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई हैं।
1: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବା ବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗର ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

0: ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଆଉ ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
1: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା SIR ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ BLO ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ BLOମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। SIR ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
2: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ତାରିଖରୁ June 28 ଯାଏ ବୁଥ୍ ଲେବୁଲ ଅଫିସର ମାନେ ଘରକୁ ଘର ପରିଦର୍ଶନ କରିବେ। BLO ଆପଣଙ୍କୁ 2 ଏନୁମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସର ମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ BLO ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1,639 ଜଣ BLO ଓ 164 ଜଣ BLO ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 July 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 July 2026 4 August 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 July 2026 2 September 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 September 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
1: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। May 18-25 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ୍ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହରି ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: শ্রোতা বন্ধুমানে টিউন করছেন 102.6 FM আকাশবাণী রাউরকেলা কেন্দ্রকে আরম্ভ করুছ চাষী ভাই মানক পাই কার্যক্রম ক্ষেত খামার। আজ এতে শুনন্তু আলোচনা জঙ্গলর মহত্ব সম্পর্কে। এই সম্পর্কে আলোচনা করবে কিরে কৃষি বিজ্ঞান কেন্দ্রর মৃত্তিকা বৈজ্ঞানিক মনোজ কুমার জেনা। কার্যক্রম প্রযোজনা করছেন বসন্ত কুমার স্বাইঁ, উপস্থাপনার অনেক বিনয় কুলু। শ্রোতা বন্ধুমানে কার্যক্রমটি শুনিপারে এই ছোট বিরতি পরে।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
4: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
4: ମତ୍ସ୍ୟ ଓ ପ୍ରାଣୀ

0: ଏ ମଙ୍ଗଲୁ ଦାଦା,
1: ହଏ ଶୁକ୍ରୁ,
0: ଆସ ଗ ଆସ, ଡେରି ନି କରୁନ, ବୈଠକ ଆରମ୍ଭ କର୍ମା।
1: ହଇ ଆସଲି ନ
0: ବେଲେ ଦାଦା।
1: ହଇ ହଇ
0: ଜୁହାର।
1: ହଇ ହଇ ତମକେ ଭି ଜୁହାର,
0: ଆର ଆମର ଚାଷୀ ଭାଇ ଭଉଣୀ ମାନକେ ଭି
1: ଜୁହାର,
0: ଆରୁ ସ୍ୱାଗତ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ।
1: ହଇ ଗା ହଇ
0: ଦାଦା।
1: ହଇ ଗା,
0: ଯାହା ହଉ ଯେନ୍ତା ଟିକେ ରହୁଛେ, ବର୍ଷା ମାରିଲାନି ଟିକେ, ଗାଁ ଘରଟା ବି ଟିକେ ହାରା ଭରା ଦିଶୁଛେ।
1: ହଇ ଗା,
0: ହେଲେ ସେଇ ହିସାବରେ ଗାଁ ଟିକେ ଆଉ ଟିକେ ହାରା ଭରା ହେଲା ବୋଲି ଯେନ୍ତା ଟିକେ ବର୍ଷା ମାସ ବାଗରେ ଲାଗିଲାନ।
1: ହଇ ବର୍ଷା ଏତ୍କି ଯଦି ଆସ୍ବା ବୋଇଲେ ତ ବର୍ଷା ମାସ ବାଗରେ ହିଁ ଲାଗ୍ବା, କିନ୍ତୁ ଏଖେନ୍ ଫେର୍ ସମୟ ଅଛେ, ଖରା ମାସଟା ନିହା ଯାଏନ,
0: ନିହା ଯାଏ ପୁରାପୁରି ବଚିକିରି ଅଛେ।
1: ହଇ
0: ହେଲେ ସତେ ଯେନ୍ତା ଲାଗୁଛେ ନି କି ଆମର ପୁରୁଣା ଦିନ ମାନେ ଫେରି ଆସିଲାନ। ଯେନ୍ତା କି ଇ ସମୟଥି ଚାଷବାସ ଆରମ୍ଭ କରୁଥିଲେ ବୋଇଲେ ସେ ହିସାବନ ଠିକ୍ ଠିକ୍ ସମୟଥି ତାଙ୍କର ଫୁଲ ଫଲ ଆଉ ଧାନ ଅମଲ ମାନେ ହେଇଯାଉଥିଲା।
1: ହଇ ଗା ହଇ,
0: ଯେନ୍ତା କି ଲେଣ୍ଡ୍ରି ଘେସରି କିରି ଯେନ୍ତା ଇହାଦେ ଜାନୁଆରୀ ଫେବୃଆରୀ ପାର ହେଇଯାଉଛେ, ସିଆଡ଼େ ଏ ବାକିର ନି ହେଉଥିଲା,
1: ନି ହେଉଥିଲା
0: ବୋଲେ ଇଆଡ଼େ ଆମର ମାଲ ଜମି ହଉ କି ଆମର ଯେନ୍ ଗୁଡ଼ା ଜମି ସବୁର ଆମର ଧାନ ମାନେ ବଢ଼ିଆ ହେଇଯାଉଥିଲା ନି କାଏଁ।
1: ବିଲକୁଲ ଗା, ଆରୁ ଇ ଯେନ୍ ଇଥର ଯେନ୍ତା ବର୍ଷା ହଉଛେ, ସେ ବାଗେର ବର୍ଷା ଆଗରୁ ହେଉଥିଲା ବୋଇଲେ ଆମର ଚାଷୀମାନେ କାଣା କରୁଥିଲେ କି, ଇ ଯେନ୍ ହଲ୍ ନଙ୍ଗର ଧରିକିରି ବଢ଼ିଆ ସେ ଜୁତା କୁଡ଼ାଟା କରିଦେଉଥିଲେ, ଆରୁ ଖରାଟା ସେକୁଥିଲା ଜୋରସେ ବୋଇଲେ ସେ ଭିତରେ ମାଟି ଭିତରେ ଯେନ୍ ଅନିଷ୍ଟକାରୀ କୀଟମାନେ ରହୁଥିଲେ ସେମାନେ ମରିଯାଉଥିଲେ।
0: ହଇ,
1: ଆରୁ ମାଟି ଗୁଣ୍ଡ ଥିବାରନୁ ଯେତ୍କି ବେଲେ ତମେ କହିଲ ଇ ଯେନ୍ ଅକ୍ଷୟ ତୃତୀୟା ପହଞ୍ଚି ଯିସି, ସେତ୍କି ବେଲେ ଆମେ ଯେନ୍ ଅକ୍ଷିମୁଟାଟା ବାହାର କରୁଥିଲା, ତ ସେଇଥିରେ ଫେର୍ ଯାହା ବୁନାବୁନି ଅନେକ ଭାଇ ବହିନ ମାନେ କରିଦେଉଥିଲେ, ମାନେ ଖରା ମାରୁଥିଲା ସେ ଭିତରେ ଇ ଯେନ୍ ଧାନ ସବୁ ବୁନି ଦେଉଥିଲେ।
0: ହଇ, ସେମାନେ ବି ଆକରିକିରି ତାଙ୍କର ହିସାବରେ ଟିକେ ଟିକେ ହେଇକିରି ହେଇଯାଉଥିଲେ।
1: ହଇ ହଇ ହଇ, ଆରୁ ତାର୍ ବାଦେ ଯେତ୍କି ବେଲେ ଆମର ଇ ଯେନ୍ ଜୁନ୍ ମାସ ଆଖେପାଖେ ବର୍ଷା ହଉଥିଲା ସେତ୍କି ବେଲେ ସେ ଧାନ ମାନଙ୍କର ବଢ଼ବାରଟା ଦେଖ୍ବ, ଆରୁ ଇ ଯେନ୍ ଅମଲଟା ଦେଖ୍ବ, ଗୁହେରେ ଖରା ଖାଇଥିସି ଆରୁ ବର୍ଷା ପାଣି ଭଲ ମାରିଲା ବୋଇଲେ ଏତେ ସୁନ୍ଦର ହେଉଥିଲା ଯେ ନି କହଗା
0: ବୋଇଲେ ଏଇଟା ନ ମଜା ହେନି କେନ୍। ଆରୁ ଯେନ୍ତା ଲାଗୁଛେ କି ଆମର ଯେନ୍ ବର୍ଷା ପାଣି ଠିକ୍ ଠିକ୍ ଟିକେ ହେଲା ବାଗିର ହେଉଛେ କି ସମୟାନୁ ହେଉଛେ ବାଗିର ଲାଗୁଛେ ବୋଇଲେ ଏନ୍ତା ଲାଗ୍ସି କି ଆମର ଜଙ୍ଗଲ ଝାଡ଼ଟା ନି ତାର ନୂଆ ଜୀବନ ପାଇଗଲା ଆଉ ତାର ଜୀବନକେ ସେ ଫେରି ପାଇଛେ ବାଗିର ଲାଗ୍ସି ସେ।
1: ବିଲକୁଲ ବିଲକୁଲ, ଆରୁ ବିଶେଷ କରି ତମେ ଦେଖ୍ବ ଯେନ୍ ଏରିଆ ମାନଙ୍କରେ ଯେନ୍ ଜାଗା ମାନଙ୍କରେ ଏ ଯେନ୍ କଳକାରଖାନା ମାନେ ଭରିକରି ଅଛେ, ଯେନ୍ତାକି ଆମର ଯେନ୍ କୁଆରମୁଣ୍ଡା ହେଲା, ରାଜଗାମପୁର ହେଲା, କି ଆମର ଇ ଯେନ୍ କାଲୁଙ୍ଗା, ସେ ଫାଲେ ଯିବ ବେଲେ ଯେତ୍କି ଗଛଲତା ମାନେ ଥିବା ତାଙ୍କର ପତର ପୁରା ଏକଦମ କଲିହା ହେଇକରି ଥିସି, ଆରୁ ବର୍ଷା ମାରିଦେଲା ବେଲେ ଏକଦମ ହରା ଭରା ଦେଖ୍ବ,
0: ପୁରା ସଫାନି କେ।
1: ହଇ ହଇ ହଇ,
0: ବୋଲେ ଇ ସବୁକେ ଦେଖ୍ବ ବୋଲେ ପୁରା ମନଟା ନିଜକେ ହିଁ ଭଲ ଲାଗ୍ସି କି ଯାହା ହଉ ଟିକେ ବର୍ଷା ମାରିଲା ଯେ ମାନେ ଦିନ ଦୁନିଆ ସଫା ସୁତର ଲାଗୁଛେ ବାଗେ ଲାଗ୍ସି ନି କେଁ।
1: ଆରୁ ଇ ଯେନ୍ ମାଟି ଉପରେ ଯେନ୍ ବିଭିନ୍ନ ପ୍ରକାର କଚଡ଼ା ଗିରା ପଡ଼ିଥିସି, ପତର ଗିରା ଫେର୍ ପଡ଼ିଥିସି, ସେଟା ଫେର୍ ଇ ଯେନ୍ ପାଏନ୍ଟା ଧୋଇ ଧୁଆ କରି ନେଇଯିସି, ତ ସେଟା ଫେର୍ ଗୋଟେ ପ୍ରକାର ପୁରା ସଫା ଦେଖାଯିବା।
0: ହଇ ଗା ହଇ,
1: ତ ଏତ୍କି ବେଲେ ଦେଖ୍ବ ଛୋଟ ଛୋଟ ଛୁଆମାନେ ବିଶେଷ କରି ଯେନ୍ ଭଲ ପାଗର ମଜା ନେସନ୍, ଏକଦମ କିର୍ଲା କିର୍ଲି କରୁଥିବେ, ଦୌଡ଼ାଦୌଡ଼ି କରୁଥିବେ ଆରୁ ମଜା ନେଉଥିବେ ଜୀବନର ନି କାଏଁ।
0: ହଇ, ଆରୁ ଏନ୍ତା ବି ଛୁଆମାନେ ଥିବେ ତାଙ୍କେ ତ ପହିଲା ବର୍ଷା ହେଉଥିବା ବାଗେ ଲାଗୁଥିବା ସିଆଡ଼େ,
1: ହେଲେ ଇ ଯେନ୍ ଖେଲବାର କୁଦବାରରେ ସେମାନେ ମଜା ନେସନ୍ ସେ ବାଗେର, ହେନ୍ତା ହିଁ ଯଦି ଆମର ପରିବେଶଟା ରହେତା ଭଲ ଆରୁ ଠିକ୍ ଠିକ୍ ଟାଇମ୍ରେ ବର୍ଷା ପାଣି ହେତା, ଖରା ଯେତ୍କି ହେବାର କଥା ଖରା ବି ତ ଦରକାର ବୋଇଲେ ଖରା ବି ସେତ୍କି ହେତା, ଆରୁ ବର୍ଷା ପାଣି ସମୟଥି ହେତା ବୋଇଲେ ଆମେ ସବୁ ଚାଷୀବାସୀ ମାନେ ଇ ଯେନ୍ ଆମର ଚାଷବାସ କାମଟାକେ ବନେକରି କରିପାରତା ନି କେଁ।
0: ହଇ କେ ହଇ, ବୋଇଲେ ଇନେ ହିଁ ଦେଖ ଯେ ଆମର ଜଙ୍ଗଲର ମହତ୍ତ୍ୱ ଯେନ୍ଟା ଅଛେ ନି କେଁ, ବଢ଼ିଯିସି ନି କେଁ।
1: ବିଲକୁଲ ବିଲକୁଲ, ଆରୁ ହେନ୍ତା ବି ଇ ସବୁ ବିଷୟବସ୍ତୁକେ ନେଇକରି ଆମର ଇ ଯେନ୍ ଡକ୍ଟର ମନୋଜ କୁମାର ଜେନା ଆଜ୍ଞା ଆସିକରି ବସଲେନ ଯେକି ଆମର କୃଷି ବିଜ୍ଞାନ କେନ୍ଦ୍ର କିରେଇଠାନ ଏଇ ଯେନ୍ ମୃତ୍ତିକା ବୈଜ୍ଞାନିକ ହିସାବର କାର୍ଯ୍ୟରତ ଅଛନ୍, ହେଲେ ତାଙ୍କଠୁ ପଚରାଉ ଆରୁ କଥାବାର୍ତ୍ତା ହେଉ ଯେ ଏଇ ଯେନ୍ ଜଙ୍ଗଲର ମହତ୍ତ୍ୱ କାଣା କାଏଁ ଅଛେ ଆମର ଇ ଯେନ୍ ଜୀବନ ଲାଗି, ସେ କଥା ମାନକେ ସେ କହିବେ।
0: ବଢ଼ିଆ ହେବା ଦାଦା, ବସିକି ଶୁଣେ ମୁଇଁ ନି କାଏଁ।
1: ହଇ ହଇ ବୋଇଲେ ଆଜ୍ଞା ଜୁହାର।
2: ଜୁହାର ଆଜ୍ଞା,
1: ସ୍ୱାଗତ ଆପଣଙ୍କେ ଆଜିର ଆମର କିଷାନ ବାଣୀ କାର୍ଯ୍ୟକ୍ରମ ନ। ତ ଆଜ୍ଞା ଏଖେନ୍ ଆମେ ଚର୍ଚ୍ଚା କର୍ମା ଇ ଯେନ୍ ଜଙ୍ଗଲ ବିଷୟ ନ, ତ ଜଙ୍ଗଲର ମହତ୍ତ୍ୱ ତ ନିହାତି ଅଛେ, କେନ୍ତା କାଏଁ ତାର ଗୁରୁତ୍ୱ ରହିଛେ ବେଲେ ଆପଣ ଟିକେ କହୁନ।
3: ଆମର ଜୀବନ ସହିତ ଜଙ୍ଗଲ ସବୁବେଳେ ଜଡ଼ିତ
1: ଆଜ୍ଞା,
3: ଆଉ ସୁନ୍ଦରଗଡ଼ ଜିଲ୍ଲା ନିହାତି ଭାବରେ ଆମର ଜଙ୍ଗଲରେ ମଧ୍ୟ ଭରପୁର ହେଇକି ଅଛି, କିନ୍ତୁ ଆମେ ତାର ଇମ୍ପୋର୍ଟାନ୍ସକୁ ଜାଣିବା ଦରକାର
1: ଆଜ୍ଞା ଆଜ୍ଞା,
3: ବା ମହତ୍ତ୍ୱକୁ ଆମେ ଜାଣିବା ଦରକାର। ସେଥିପାଇଁ ଏଇ ଯେଉଁ ଜଙ୍ଗଲ ଆମର ପରିବେଶକୁ ସନ୍ତୁଳନ ରକ୍ଷା କରେ
1: ଆଜ୍ଞା,
3: କେମିତି କରେ ଆମର ଯେମିତି ବାୟୁମଣ୍ଡଳରେ ବିଭିନ୍ନ ପ୍ରକାର ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଛୁ, ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼ୁଛୁ, ଗାଡ଼ି ଚଲାଉଛୁ, ଅଙ୍ଗାରକାମ୍ଳ ଗ୍ୟାସ ବାହାରୁଛି, ଆଉ ଗୋଟେ ମୁଖ୍ୟ ସମସ୍ୟା ମଧ୍ୟ ହୋଇଗଲାଣି ବର୍ତ୍ତମାନ ବିଶ୍ୱ ତାପାୟନ ଯେଉଁ କଥା କହୁଛି, ଗ୍ଲୋବାଲ୍ ୱାର୍ମିଂ କଥା କୁହାହେଉଛି, ଜଳବାୟୁ ପରିବର୍ତ୍ତନ କଥା କୁହାହେଉଛି, ଏ ଅଙ୍ଗାରକାମ୍ଳ ଗ୍ୟାସ ବିଶେଷ ଭୂମିକା ଗ୍ରହଣ କରିଥାଏ। ସେଇ ଅଙ୍ଗାରକାମ୍ଳ ଗ୍ୟାସକୁ ଗଛ ତାକୁ ଗ୍ରହଣ କରେ, ଗଛ ଖାଦ୍ୟ ହିସାବରେ ଅଙ୍ଗାରକାମ୍ଳ ଗ୍ୟାସକୁ ଗ୍ରହଣ କରିକିରି ଅମ୍ଳଜାନ ଛାଡ଼େ, ଯେଉଁ ଅମ୍ଳଜାନକୁ ଆମେ ଜୀବନ କହୁଛୁ ସେ ଅମ୍ଳଜାନ ଆମ ପାଇଁ ଗଛ ଯୋଗାଇ ଦିଏ। ସେଥିପାଇଁ ଜୀବଜଗତ ପାଇଁ ନିହାତି ଜଙ୍ଗଲର ଆବଶ୍ୟକତା ରହିଛି। ସେଥିପାଇଁ ଯେଉଁ ବିଶ୍ୱ ତାପାୟନ କଥା କୁହାହେଉଛି, ଗ୍ଲୋବାଲ୍ ୱାର୍ମିଂ କଥା କହୁଛି, ତାକୁ ସିଏ ଚେକ୍ କରିଥାଏ।
1: ତାର ମାନେ ଏଇ ଯେନ୍ ପରିବେଶର ସନ୍ତୁଳନ ଲାଗି ଜଙ୍ଗଲର ନିହାତି ଜରୁରୀ। ଏଇ ଯେନ୍ ମାଟି ସଂରକ୍ଷଣରେ
3: ଆଜ୍ଞା
1: ଜଙ୍ଗଲର କେନ୍ତା କାଏଁ ମହତ୍ତ୍ୱ?
3: ହଁ, ଆମର ଯେଉଁ ଗଛର ଚେର ମାଟିଟାକୁ ବାନ୍ଧିକି ରଖିଥାଏ।
1: ଆଜ୍ଞା,
3: ବହୁ ଜାଗାରେ ଯିଏ ଗଛ ଉପୁଡ଼ି ଯାଇଥିବ ଦେଖିବେ ସେ ଜାଗାରେ ମାଟି ସହ ଚେରକୁ ଲାଗିଥାଏ, ଫଳରେ ମୃତ୍ତିକା ସହଜରେ ଧୋଇ ହେଇକିରି କ୍ଷୟ ହୁଏ ନାହିଁ।
1: ଆଜ୍ଞା ଆଜ୍ଞା,
3: ଯେଉଁ ବର୍ଷା ଜଳ ଯେଉଁଟା ପ୍ରବାହିତ ହେଲା ବେଳକୁ ସେ ସହଜରେ ତାକୁ ଧୋଇପାରେ ନାହିଁ ବା ମୃତ୍ତିକା କ୍ଷୟ ହୁଏ ନାହିଁ।
1: ଆଜ୍ଞା ଆଜ୍ଞା,
3: ତା ଛଡ଼ା ଗଛର ଯେଉଁ ପତ୍ର ପଡ଼ିକିରି ମାଟିର ଉର୍ବରତା ମଧ୍ୟ ବୃଦ୍ଧି ପାଏ। ଆମର ବହୁତ ଜାଗାରେ ଜଙ୍ଗଲର ମାଟି ଦେଖିବେ କଳା ରଙ୍ଗର ମାଟି, ଯେଉଁଥିରେ କିଛି ଆମେ ଡିଷ୍ଟର୍ବ କରୁନାହାନ୍ତି ବା ନିଆଁ ଲଗାଉନାହାନ୍ତି, ପତ୍ର ପଡ଼ି ପଡ଼ି ପଚିକିରି ମାଟି ଉର୍ବରତା ମଧ୍ୟ ସେ ବୃଦ୍ଧି କରୁଛି, ଆଉ ଜୈବିକ ପଦାର୍ଥର ମାତ୍ରା ମଧ୍ୟ ବଢ଼ିଲେ ଏଇ ଯେଉଁ ଜୈବିକ ପଦାର୍ଥ ମଧ୍ୟ ମାଟିକୁ ଧରି ରଖିବାରେ ବାନ୍ଧି ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ସେଥିପାଇଁ ମୃତ୍ତିକା ସଂରକ୍ଷଣରେ ଏଇ ଯେଉଁ ଜଙ୍ଗଲ ଆମର ବହୁତ ସହାୟକ ହୋଇଥାଏ।
1: ତ ଏଇ ଯେନ୍ ଜଳଚକ୍ରକେ କେନ୍ତା କାଇଁ ପ୍ରଭାବିତ କରୁଛେ ଯେନ୍ ଜଙ୍ଗଲଟା?
3: ଯଦି ଜଙ୍ଗଲ ନାହିଁ ଦେଖିବେ ସେ ଅଞ୍ଚଳରେ ବର୍ଷା ପରିମାଣ କମିଯାଉଛି।
1: ଆଜ୍ଞା ଆଜ୍ଞା,
3: ସେଥିପାଇଁ ଏଇ ଯେଉଁ ଜଙ୍ଗଲ ବର୍ଷା ବୃଦ୍ଧି କରିଥାଏ, ବର୍ଷା ହେଲେ ପୁଣି ନଦୀ ଗ୍ରାଉଣ୍ଡ ୱାଟରକୁ ଯାଏ, ପୁଣି ଆସେ ଫସଲ ମାଧ୍ୟମରେ ବା ଟ୍ରାନ୍ସପିରେସନ ଯେଉଁ ଆମର ହେଇକିରି ବାୟୁମଣ୍ଡଳକୁ ପୁଣି ଯାଇଥାଏ।
1: ଆଜ୍ଞା,
3: ଏଇ ଦ୍ୱାରା ଆମର ଜଳଚକ୍ରକୁ ମଧ୍ୟ ଏଇ ଜଙ୍ଗଲ ପ୍ରଭାବିତ କରିଥାଏ। ଯଦି ଭଲ ଜଙ୍ଗଲ ଅଛି ଆମର ଜଳଚକ୍ର ଠିକ୍ ଭାବରେ କାମ କରିଥାଏ।
1: ଆଜ୍ଞା ଆଜ୍ଞା, ଏଇ ଯେନ୍ ଜୈବ ବିବିଧତା ରକ୍ଷା କରବାର୍ ଲାଗି ଏଇ ଯେନ୍ ଜଙ୍ଗଲର କାଣା ମହତ୍ତ୍ୱ ରହିଛେ ସେ ବିଷୟରେ କହିବେ?
3: ହଁ, ଆମର ଯେଉଁ ବାୟୋଡାଇଭର୍ସିଟି କଥା କୁହାହେଉଛି ବା ଜୈବ ବିବିଧତା, ଜଙ୍ଗଲରେ ଆମର ବହୁତ ଦେଖିବାକୁ ମିଳେ। ଆପଣ ଦେଖିବେ ବିଭିନ୍ନ ପ୍ରକାର ଉଦ୍ଭିଦ ଅଛି ଜଙ୍ଗଲରେ, ସେ ଫଳ ଗଛଠୁ ଧରିକିରି ଫୁଲ ଗଛଠୁ ଧରିକିରି ବିଭିନ୍ନ ପ୍ରକାର ଔଷଧୀୟ ଗଛଠୁ ଧରିକିରି ବିଭିନ୍ନ ପ୍ରକାର ଉଦ୍ଭିଦ ଆମେ ଜଙ୍ଗଲରେ ପାଇପାରିବା। ତା ଛଡ଼ା ବିଭିନ୍ନ ପ୍ରକାର ପଶୁପକ୍ଷୀ ମଧ୍ୟ ଜଙ୍ଗଲରେ ବାସ କରୁଛନ୍ତି, ବିଭିନ୍ନ ପ୍ରକାର ପୋକଜୋକ ମଧ୍ୟ ଜଙ୍ଗଲରେ ଥାଆନ୍ତି। ଆଉ ଅଣୁଜୀବ କଥା ଯଦି ମାଇକ୍ରୋବିଆଲ ବାୟୋଡାଇଭର୍ସିଟି କଥା କହିବା, ଆମେ ଯେଉଁ ଛତୁ କଥା କହୁଛୁ ସିଏ ଗୋଟେ ପ୍ରକାର ଫିମ୍ପି, ଏଇଭଳିଆ ବିଭିନ୍ନ ପ୍ରକାର ଅଣୁଜୀବ ମଧ୍ୟ ଏଇ ଜଙ୍ଗଲରେ ଥାଆନ୍ତି। ସେଥିପାଇଁ ଜୈବ ବିବିଧତା ଜଙ୍ଗଲରେ ଭରପୁର ଥାଆନ୍ତି, ଆଉ ତାହାର ବିଭିନ୍ନ ପ୍ରକାର ଷ୍ଟଡି ମଧ୍ୟ କରାହେଉଛି। ଆମର ଯେମିତି ଶିମିଳିପାଳ ବାୟୋସ୍ପିୟର ହିସାବରେ ଯେଉଁ ରହିଛି ସେଥିରେ ଏତେ ଜୈବ ବିବିଧତା ରହିଛି, ସାରା ପୃଥିବୀରେ ମଧ୍ୟ ସେତିକି ନଥିବ, ମାନେ ବିଶେଷ କରିକିରି ଶିମିଳିପାଳ ଅଞ୍ଚଳରେ। ସେଇଭଳିଆ ଆମର ଯେଉଁ ଜଙ୍ଗଲ ସବୁ ଅଛି ନିହାତି ଭାବରେ ବହୁତ ଆମର ବିବିଧତା ରହିଛି, ଆଉ ତାକୁ ବଜାୟ କରି ମଧ୍ୟ ରଖୁଛି।
1: ଜଙ୍ଗଲଟା ଜଳବାୟୁକେ କେନ୍ତା କାଏଁ ପରିଚାଳନା କରୁଛେ, କେନ୍ତା କାଏଁ ପରିଚାଳନା କରବାରେ ଏଇ ଯେନ୍ ଜଙ୍ଗଲର ଭୂମିକା ରହୁଛେ ସେ ବିଷୟରେ ଟିକେ କହିବେ?
3: ହଁ, ଜଙ୍ଗଲ ନିହାତି ଭାବରେ ଜଳବାୟୁ ପରିଚାଳନାରେ ବିଶେଷ ଭୂମିକା ଗ୍ରହଣ କରୁଛି, ବିଶେଷ କରିକି ତାପମାତ୍ରା, ବାୟୁମଣ୍ଡଳର ତାପମାତ୍ରାକୁ କମ୍ ବେଶୀ କରିବା ରେଗୁଲେଟ୍ କରିବାରେ ସିଏ ସାହାଯ୍ୟ କରୁଛି। ବାୟୁମଣ୍ଡଳର ଯେଉଁ ଆର୍ଦ୍ରତା କଥା ଯେଉଁ କହୁଛି, ହ୍ୟୁମିଡ଼ିଟି କଥା, ତାକୁ, ବର୍ଷା କଥା ଯେଉଁ କହିଲି ଜଙ୍ଗଲ ବେଶୀ ହେଲେ ଭଲ ବର୍ଷା ହୁଏ, ସେଇଭଳିଆରେ ସେ ଜଳବାୟୁକୁ ପରିଚାଳନା କରୁଛି। ତା ଛଡ଼ା ବାୟୁମଣ୍ଡଳରେ ଯେଉଁ କାର୍ବନ କଥା, ଯେଉଁ କାର୍ବନ ଡାଇଅକ୍ସାଇଡ଼ କଥା ମୁଁ କହୁଥିଲି ଅଙ୍ଗାରକାମ୍ଳ, ସେଇ ଗ୍ୟାସ୍କୁ କ'ଣ ହେଉଛି ଗଛର ପତ୍ର ମାଧ୍ୟମରେ ସେ ଗ୍ରହଣ କରୁଛି।
1: ଆଜ୍ଞା,
3: ଆଉ ସେଇଟା ଗଛରେ ସିଏ ଷ୍ଟୋରେଜ୍ ହେଇକି ରହୁଛି, ଯେଉଁଟାକୁ କୁହାହେଉଛି କାର୍ବନ ସିକ୍ୱେଷ୍ଟ୍ରେସନ କଥା କୁହାହେଉଛି।
1: ଆଜ୍ଞା ଆଜ୍ଞା,
3: ବର୍ତ୍ତମାନ ସବୁ କ୍ଷେତ୍ରରେ ଯେତେ କାର୍ବନକୁ ଆମେ ବା ଅଙ୍ଗାରକୁ ଆମେ ଯଦି ବାନ୍ଧିକି ରଖିପାରିବା, ମାଟିରେ କାର୍ବନ ସିକ୍ୱେଷ୍ଟ୍ରେସନ କଥା ଆମେ ଆଲୋଚନା କରୁଛନ୍ତି, ଗଛରେ ମଧ୍ୟ କରୁଛନ୍ତି, ସେଇ କ୍ଷେତ୍ରରେ ଜଙ୍ଗଲରେ ଯେଉଁ ବଡ଼ ବଡ଼ ଗଛ ଅଛି ବହୁତ ପରିମାଣର କାର୍ବନ ଡାଇଅକ୍ସାଇଡ଼କୁ ଗଛରେ ସିଏ ବାନ୍ଧି ହେଇକି ରଖିବା ଷ୍ଟୋର୍ ହେଇକି ରଖୁଛି। ସେଥିପାଇଁ ଆମେ ଯେଉଁ କହୁଛନ୍ତି ବିଭିନ୍ନ କାଠ କହୁଛନ୍ତି ବା ଯାହା କିଛି ବି କହୁଛନ୍ତି ସେଥିରେ କାର୍ବନ ଅଛି।
1: ଆଜ୍ଞା,
3: କାର୍ବନଟାକୁ ପରିବର୍ତ୍ତିତ ହେଇକି ଯେଉଁ ଷ୍ଟୋରେଜ୍ ହେଇକି ରହୁଛି ସେଇ କ୍ଷେତ୍ରରେ ଜଙ୍ଗଲ ବିଶେଷ ଭୂମିକା ଗ୍ରହଣ କରୁଛି।
1: ଆଜ୍ଞା ଆଜ୍ଞା,
3: ସେଥିପାଇଁ ଆମର ଜଳବାୟୁ ପରିବର୍ତ୍ତନରେ ଯଦି ଆମେ ଫରେଷ୍ଟ ଏରିଆକୁ ବଢ଼େଇ ପାରିବା ବା ପ୍ଲାଣ୍ଟେସନ୍ କରିବା, ତେବେ ଏଇ ଜଳବାୟୁ ଯେଉଁ ଆମେ କ୍ଲାଇମେଟ୍ ଚେଞ୍ଜ କଥା ଯେଉଁ କହୁଛୁ ସେଇଟା ଦ୍ରୁତ ଗତିରେ ଆଉ ବୃଦ୍ଧି ପାଇବ ନାହିଁ, ଆମେ ତାକୁ ଚେକ୍ କରିପାରିବା। ଆଉ ବର୍ତ୍ତମାନ ଗୋଟେ ନୂଆ ଜିନିଷ ହେଉଛି କାର୍ବନ ଟ୍ରେଡିଂ କଥା, ଅଙ୍ଗାର ଯେଉଁ ବିକ୍ରି ବଟା ବା ଟ୍ରେଡିଂ କଥା କହୁଛି, ଯେଉଁ ଆମର ବିକଶିତ ଦେଶମାନେ ବହୁତ ପରିମାଣରେ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରଦୂଷିତ କରୁଛନ୍ତି, ସେମାନେ କ'ଣ କରୁଛନ୍ତି, ଆମେ ଯଦି କିଛି ଗଛ ଲଗାଇବା ତା ବଦଳରେ ଯେଉଁ ଆମେ କାର୍ବନକୁ ଷ୍ଟୋର୍ କଲେ ବାୟୁମଣ୍ଡଳରୁ କମେଇଲେ କାର୍ବନର ଯେଉଁ କାର୍ବନ ଡାଇଅକ୍ସାଇଡ଼ର ପରିମାଣକୁ, ତା ବଦଳରେ ସେମାନେ କିଛି କମ୍ପେନ୍ସେଟରୀ ପଇସା ଦିଅନ୍ତି, ଯେଉଁଟାକୁ ଆମେ କାର୍ବନ ଟ୍ରେଡିଂ କଥା କହୁଛୁ। ବର୍ତ୍ତମାନ ସେହି ପ୍ରୋସେସ୍ ଆରମ୍ଭ ହେଲାଣି ଆଉ ଆଗାମୀ ଦିନରେ ଚାଷୀ ଭାଇମାନଙ୍କ ସୁଯୋଗ ରହିବ। ଆମେ ଯଦି ଜଙ୍ଗଲ ସୃଷ୍ଟି କରିକିରି ଗଛ ଲଗାଇକିରି ଏଇ କାର୍ବନ ଟ୍ରେଡିଂରେ ଆମେ ଭାଗ ନେଇକିରି ଆର୍ଥିକ ସ୍ଥିତି ମଧ୍ୟ ଆମେ ଉନ୍ନତି ଆଣିପାରିବା। ଆମେ ଯେଉଁ ଆଗ୍ରୋ ଫରେଷ୍ଟ୍ରି କଥା ଆଲୋଚନା ମଧ୍ୟ କରୁଥିଲେ, ଆଗ୍ରୋ ଫରେଷ୍ଟ୍ରି କୃଷି ବନୀକରଣ, ସେହି କ୍ଷେତ୍ରରେ ମଧ୍ୟ ଆମେ ଫସଲ ଚାଷ ସହିତ ଯେଉଁ ଟ୍ରି ବା ଗଛ ଲଗାଇଲେ ସେହି କ୍ଷେତ୍ରରେ ଏଇ କାର୍ବନ ଟ୍ରେଡିଂରେ ମଧ୍ୟ ଇଏ ସହାୟକ ହେଇପାରିବ।
1: ଗଛନୁ ତ ଆମେ ଆଉ ଯେନ୍ ଜଙ୍ଗଲନୁ ବହୁତ କିଛି ଲାଭ ମାନେ ପାଏସୁଁ, ହେଲେ ଆମର ଯେନ୍ ଫାଇନାନ୍ସକେ ବଢ଼ାବାର୍ ଲାଗି, ପଇସା ପତର ରୋଜଗାର କରବାର୍ ଲାଗି କେନ୍ତା କାହିଁ ତାର ଗୁରୁତ୍ୱ ରହିଛେ?
3: ହଁ, ଆମର କିଛି ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ମଧ୍ୟ ଜଙ୍ଗଲରେ ବସବାସ କରୁଛନ୍ତି।
1: ଆଜ୍ଞା ଆଜ୍ଞା।
3: ସେମାନେ ଜଙ୍ଗଲ ଉପରେ ନିର୍ଭର କରିକିରି ତାଙ୍କର ଆର୍ଥିକ ସ୍ଥିତି ବା ଚଳଣି ସେମାନେ ଚଳୁଛନ୍ତି। ସେଇ କ୍ଷେତ୍ରରେ ସେମାନେ ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି।
1: ଆଜ୍ଞା।
3: ମୂଲ୍ୟବାନ କାଠ ମଧ୍ୟ ଅଛି, ଯେଉଁଟା ଟିମ୍ବର ଆମେ କହୁଛୁ, ବିଭିନ୍ନ ପ୍ରକାର ଏଥିରେ ବ୍ୟବହାର ହେଉଛି। ଜାଳେଣୀ କାଠ ମଧ୍ୟ ଆମେ ଜଙ୍ଗଲରୁ ସଂଗ୍ରହ କରୁଛୁ।
1: ଆଜ୍ଞା।
3: ଜଙ୍ଗଲରେ ବାଉଁଶ ରହୁଛି, ଯେଉଁଥିରେ ବହୁତ କାମରେ ବାଉଁଶର ବ୍ୟବହାର ହେଉଛି। ଆଉ ବହୁତ ଗୁଡ଼ିଏ ଔଷଧୀୟ ବୃକ୍ଷ ଜଙ୍ଗଲରେ ମିଳିଥିବ, ଯେଉଁ ବାୟୋଡାଇଭର୍ସିଟି କଥା ମୁଁ କହୁଥିଲି, ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ଏଇ ଜଙ୍ଗଲରେ ମିଳିଥାଏ, ତାକୁ ମଧ୍ୟ ଆମେ ବ୍ୟବହାର କରୁଛୁ। ତା ଛଡ଼ା ବିଭିନ୍ନ ପ୍ରକାର ଫଳ, ଝୁଣା, ଲାଖ, ସେଇଟା ମଧ୍ୟ ଜଙ୍ଗଲରେ ମିଳିକିରି ଆମେ ତାକୁ ବିକ୍ରି ବଟା କରିକିରି ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛେ। ବର୍ତ୍ତମାନ ମଧ୍ୟ ବହୁତ ଖୁସିର କଥା, ବର୍ତ୍ତମାନ କେନ୍ଦୁ ଆସିଲାଣି, ଆମର ଯେଉଁ ପ୍ରଥମ ଫଳ ହିସାବରେ ସୁନ୍ଦରଗଡ଼ ମାର୍କେଟକୁ ଆସିଛି, କେଜି 80 ଟଙ୍କା ହିସାବରେ ମୁଁ ତାକୁ କିଣିକି ଆଣିଥିଲି ମଧ୍ୟ। ଯାହାଦ୍ୱାରା ମଧ୍ୟ ଏଇ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟକୁ ଆମେ ଆର୍ଥିକ ସ୍ଥିତି ବା ରୋଜଗାରର ପନ୍ଥା ହିସାବରେ ମଧ୍ୟ ଆମେ ଗ୍ରହଣ କରିପାରୁ। ତା ଛଡ଼ା ଆମେ ଯେଉଁ ବିଭିନ୍ନ ପ୍ରକାର ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟ, ଯେଉଁ NTFE କଥା ହେଉଛି, ମହୁଲ ହେଲା, ଚାର ହେଲା, ଶାଳ ମଞ୍ଜି ହେଲା, ବିଭିନ୍ନ ପ୍ରକାର ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟକୁ ଯେଉଁ ଅଛି, ଆମେ ତାକୁ ମଧ୍ୟ ଜଙ୍ଗଲରୁ ସଂଗ୍ରହ କରିକିରି ଆର୍ଥିକ ସ୍ଥିତିକୁ ଆମର ମଜବୁତ କରୁଛନ୍ତି।
1: ସାର୍, ଏଇ ଯେନ୍ ପ୍ରାକୃତିକ ବିପର୍ଯ୍ୟୟ ରକ୍ଷା କରବାର୍ ଲାଗି ଏଇ ଯେନ୍ ଜଙ୍ଗଲର କାଣା ଭୂମିକା ରହିଛେ?
3: ହଁ, ବିଶେଷ କରିକିରି ଜଙ୍ଗଲ ଦ୍ୱାରା ଆମର ଯେଉଁ ବନ୍ୟା ହେଉଛି, ଜୋରରେ ଯେଉଁ ପବନ ହେଉଛି,
1: ଆଜ୍ଞା,
3: ବା ଜଳକୁ ଯେହେତୁ ଅଟକେଇକି ରଖୁଛି, ବନ୍ୟା କମ୍ ହେଉଛି, ଭୂସ୍ଖଳନ ଯେଉଁ ଲ୍ୟାଣ୍ଡସ୍ଲାଇଡ଼୍ କଥା ହେଉଛି,
1: ଆଜ୍ଞା ଆଜ୍ଞା,
3: ଯେହେତୁ ମାଟିକୁ ଜାବୁଡ଼ିକି ଧରୁଛି, ସେଥିରେ ଭୂସ୍ଖଳନ ମଧ୍ୟ କମ୍ ହେଉଛି, ମରୁଡ଼ି କମ୍ ହେଉଛି କାରଣ ଭଲ ବର୍ଷା ହୁଏ, ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଏଗୁରୁ ରକ୍ଷା କରିଥାଏ ଜଙ୍ଗଲ। ତା ଛଡ଼ା ଝଡ଼ ବାତ୍ୟା, ଜଙ୍ଗଲ ଥିଲେ କ'ଣ ହେବ, ତା'ର ପ୍ରକୋପଟା କମିଯାଏ।
1: ଆଜ୍ଞା ଆଜ୍ଞା।
3: ନିହାତି ଭାବରେ ଯେଉଁ ପବନର ବେଗ ରହେ ବା ଇଏ ରହେ, ସେଇଟା ବହୁତ କମ୍ ପ୍ରଭାବିତ ହେଇଥାଏ।
1: ଆଉ ଏଇ ଯେନ୍ ସାଂସ୍କୃତିକ ପ୍ରାଧାନ୍ୟ କ'ଣ ଅଛି?
3: ହଁ, ଆମର କଲଚର ସହିତ ବା ସଂସ୍କୃତି ସହିତ ଜଙ୍ଗଲ ଜଡ଼ିତ, ଯେହେତୁ ଆମେ ଆଦିବାସୀ ସମ୍ପ୍ରଦାୟ ଆମର ବହୁତ ଜିଲ୍ଲାରେ ବସବାସ କରୁଛନ୍ତି, ଆଉ ଜଙ୍ଗଲକୁ ବହୁତ ଜାଗାରେ ପୂଜା ମଧ୍ୟ କରାଯାଉଛି, ଆଉ ସେହି ହିସାବରେ ଆମର ଚଳଣି ସାଂସ୍କୃତିକ ପରମ୍ପରା ଏଇ ଜଙ୍ଗଲ ସହିତ ଜଡ଼ିତ।
1: ଆଜ୍ଞା।
3: ତା ଛଡ଼ା ବର୍ତ୍ତମାନ ଏଇ ଜଙ୍ଗଲ ମଧ୍ୟ ରିକ୍ରିଏସନ୍ ହିସାବରେ ବା ଆମର କହୁଛନ୍ତି ଆଗ୍ରୋ ଟୁରିଜିମ୍ କଥା କୁହାହେଉଛି, ଯେଉଁଥିରେ ଜଙ୍ଗଲ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିକିରି ଆମର ରୋଜଗାରର ପନ୍ଥା ମଧ୍ୟ ହେଇପାରିବ। ବହୁତ ଜାଗାରେ ସହରାଞ୍ଚଳରେ ଅଣନିଶ୍ୱାସୀ ହେଇଯାଉଛନ୍ତି ସହର ଜୀବନ ପ୍ରତି, ସେମାନେ ମଧ୍ୟ ଜଙ୍ଗଲରେ ଆସିକିରି ଟ୍ରି ହାଉସ୍ ବିଭିନ୍ନ ପ୍ରକାର କରିକିରି ଆମୋଦ ପ୍ରମୋଦ କରିବା ସହିତ ଆମର ଜଙ୍ଗଲର ଟୁରିଜିମ୍ ସେକ୍ଟରରେ ମଧ୍ୟ ଆମେ ଇନକମ୍ର ସୋର୍ସ ହିସାବରେ ଏଇ ଜଙ୍ଗଲ ସହାୟକ ହେଇପାରୁଛୁ।
1: ଆଜ୍ଞା ଆଜ୍ଞା। ହେଲେ ସାର୍, ଜଙ୍ଗଲ ବିଷୟରେ ବହୁତ କିଛି ଚର୍ଚ୍ଚା ମାନେ କରଲାନ, ବୋଲେ ଆମର ସୁନ୍ଦରଗଡ଼ ଜିଲ୍ଲାନୁ ଜଙ୍ଗଲର ସ୍ଥିତି କ'ଣ ଅଛି?
3: ହଁ, ସୁନ୍ଦରଗଡ଼ ଜିଲ୍ଲାରେ ଆମର ପ୍ରାୟ 4,232.57 ବର୍ଗ କିଲୋମିଟର ଆମର ଜଙ୍ଗଲ ଅଛି।
1: ଆଜ୍ଞା।
3: ଆଉ ସେଥିରୁ 50% ଆମର ଟୋଟାଲ ଯେଉଁ ଜିଓଗ୍ରାଫିକାଲ ଏରିଆ ଅଛି, ସେଥିରୁ 50% ଆମର ବଣ ଜଙ୍ଗଲରେ ପରିପୂର୍ଣ୍ଣ।
1: ଆଜ୍ଞା।
3: ଆଉ ଏଇଟା ଗୋଟେ ଭଲ ସାଇନ୍, ଆମର ସୂଚନା ଯେ ଜଙ୍ଗଲ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଯେତିକି ରହିବା କଥା ପ୍ରାୟତଃ ସେତିକି ପରିମାଣରେ ଅଛି, ଆଉ ସାରା ଓଡ଼ିଶାରେ ଯେତିକି ଜଙ୍ଗଲ ଅଛି 8.5% ଆମର କେବଳ ସୁନ୍ଦରଗଡ଼ ଜିଲ୍ଲାରେ ଅଛି।
1: ଆଜ୍ଞା ଆଜ୍ଞା।
3: ଆଉ ସେଇଟା 3ଟା ବନଖଣ୍ଡରେ ବିଭକ୍ତ କରାହେଇଛି, ଗୋଟେ ହେଲା ସୁନ୍ଦରଗଡ଼ ବନଖଣ୍ଡ ଫରେଷ୍ଟ ଡିଭିଜନ, ରାଉରକେଲା ଫରେଷ୍ଟ ଡିଭିଜନ, ଆଉ ବଣାଇ ଫରେଷ୍ଟ ଡିଭିଜନ।
1: ଆଜ୍ଞା ଆଜ୍ଞା।
3: ଆଉ ଜଙ୍ଗଲରେ ଯେଉଁ ମୁଖ୍ୟ ବୃକ୍ଷ ଯେଉଁ ଅଛି, ଶାଳ ଗଛ ବହୁତ ରହିଛି, ପିଆଶାଳ ରହିଛି, ଅସନ ଗଛ ରହିଛି, କୁରୁମ ଗଛ ରହିଛି, ବାଉଁଶ ବହୁତ ପରିମାଣରେ ଆମ ଜଙ୍ଗଲରେ ରହିଛି, କେନ୍ଦୁ ପତ୍ର ମଧ୍ୟ ଗୋଟେ ରୋଜଗାର ପନ୍ଥା ହିସାବରେ ଗୋଟେ କେନ୍ଦୁ ଗଛ ମଧ୍ୟ ବହୁତ ରହିଛି। ତା ଛଡ଼ା ବହୁତ ପ୍ରକାର ଯେଉଁ ବାୟୋଡାଇଭର୍ସିଟି କଥାରେ ଆମେ କହୁଥିଲେ, ହାତୀ ରହିଛନ୍ତି, କଳା ବାଘ ମଧ୍ୟ ଆମର ଯେଉଁ ଲିଓପାର୍ଡ଼ ରହିଛନ୍ତି, ହରିଣ ବି ଅଛନ୍ତି, ବାରହା ମଧ୍ୟ ବହୁତ ପରିମାଣରେ ଅଛନ୍ତି ବନ୍ୟଜନ୍ତୁ ହିସାବରେ, ପକ୍ଷୀ ବିଭିନ୍ନ ପ୍ରକାର ଅଛନ୍ତି, ବିଭିନ୍ନ ପ୍ରକାର ସରୀସୃପ ମଧ୍ୟ ରହିଛନ୍ତି। ସେଥିପାଇଁ ଯଦି ଆମେ ଦେଖିବା ସୁନ୍ଦରଗଡ଼ର ଜୈବ ବିବିଧତା ଯେଉଁ ଫରେଷ୍ଟରେ ବହୁତ ରହିଛି, ପଶୁପକ୍ଷୀଙ୍କ ଆରମ୍ଭ କରିକି ସବୁ ପ୍ରକାର ରହିଛି। ତା ଛଡ଼ା ବର୍ତ୍ତମାନ ଯଦି ଆମେ 2021 ମସିହାରୁ 2023 ମସିହା ଏଇଥିରେ କିଛି ଜଙ୍ଗଲ ଆମର ହ୍ରାସ ପାଇଛି।
1: ଆଜ୍ଞା,
3: ତା'ର ପ୍ରାୟତଃ 17.48 ବର୍ଗ କିଲୋମିଟର ଏରିଆ ଆମର କମିଯାଇଛି।
1: ଆଜ୍ଞା ଆଜ୍ଞା,
3: କାରଣ ଏଇ ଭିତରେ କିଛି ଘଟଣା ହେଇଛି ଯାହାଦ୍ୱାରା ଏଇ ଜଙ୍ଗଲ ପରିମାଣ ଟିକେ ହ୍ରାସ ହେଇଛି। ବିଶେଷ କରିକି ଆମର ଯେହେତୁ ମାଇନିଂ ଆକ୍ଟିଭିଟି ବଢ଼ିଛି, ଏ ଯେଉଁ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି, ଆଉ ଇଣ୍ଡଷ୍ଟ୍ରି କିଛି ଡେଭଲପ୍ ହେଇଛି, ତାହା ଯୋଗୁଁ ଆମର କିଛି ଜଙ୍ଗଲ ପରିମାଣ କମିଯାଇଛି। କାରଣ ଆମର ବିଶେଷ କରିକି ହେମଗିରି ହେଲା କି ଏପଟେ ଆପଣଙ୍କର ରାଜଗାଙ୍ଗପୁର ଯେଉଁଥିରେ ଆପଣଙ୍କର କୋଇଲା ଖଣି, ଆଉ ଏପଟେ ଆପଣଙ୍କର ଚୁନପଥର, ତା ଯେଉଁ ତାପରେ ଲୁହାପଥର ଯେଉଁ ଖଣ୍ଡାଧାର ମାଇନ୍ସ ହେଲା, ବିଭିନ୍ନ ପ୍ରକାର ଯେଉଁ ମାଇନିଂ ଆକ୍ଟିଭିଟି ଦ୍ୱାରା ଆମର ଜଙ୍ଗଲ ମଧ୍ୟ କିଛି ହ୍ରାସ ପାଇଛି। ତା ଛଡ଼ା ଆମର ରାସ୍ତାଘାଟ ନିର୍ମାଣ ହୋଇଛି, ଇନଫ୍ରାଷ୍ଟ୍ରକ୍ଚର ଡେଭଲପ୍ ହୋଇଛି, କୋଲ୍ କରିଡ଼ର ନିର୍ମାଣ ହୋଇଛି, ସେଇ ଯେଉଁ ରାସ୍ତାରେ ମଧ୍ୟ ବହୁତ ଜଙ୍ଗଲ ନଷ୍ଟ ହୋଇଛି। ଆଉ ବର୍ତ୍ତମାନ ମଧ୍ୟ ଗୋଟେ ସମସ୍ୟା ରହୁଛି ଜଙ୍ଗଲ ନିଆଁ, ଫରେଷ୍ଟ ଫାୟାର ବନାଗ୍ନି କଥା ହେଉଛି, ତାଦ୍ୱାରା ମଧ୍ୟ କିଛି ଜଙ୍ଗଲ ନଷ୍ଟ ହୋଇଯାଉଛି। ଯେଉଁଟା କମ୍ ବୟସର ଗଛ ରହିଛି ସେଥିରେ ପ୍ରାୟତଃ ନଷ୍ଟ ହୋଇଯାଉଛି। ଆଉ ରାସ୍ତାରେ ମଧ୍ୟ ଆସିଲା ବେଳେ ମୁଁ ଲକ୍ଷ୍ୟ କରିଛି ବହୁ ଜାଗାରେ ଲୋକ କିଛି ଉଦ୍ଦେଶ୍ୟ ନଥାଇକିରି ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ମହୁଲ ସଂଗ୍ରହ ପାଇଁ ବି ନିଆଁ ଲଗାଉଛନ୍ତି, କିନ୍ତୁ ମହୁଲ ସଂଗ୍ରହ ପାଇଁ ଆମେ ତ ଗୋଟେ ମାଧ୍ୟମ କରିଛୁ, ନେଟ୍ ସାହାଯ୍ୟରେ ଯଦି ଆମେ ସଂଗ୍ରହ କରିବା, ସହଜରେ ସଂଗ୍ରହ କରିବା, କମ୍ ସମୟ ଭିତରେ ହେବ, ଆଉ ଭଲ କ୍ୱାଲିଟିର ମହୁଲ ମଧ୍ୟ ଆମେ କରିପାରିବା, ସେଥିପାଇଁ ଏଇସବୁ ଜିନିଷରେ ମଧ୍ୟ ଆମର ଜଙ୍ଗଲ ପରିମାଣ ଟିକେ କମିଛି। ତା ଛଡ଼ା କିଛି ଚାଷ ଜମି ମଧ୍ୟ ଫରେଷ୍ଟ ଏରିଆ ମଧ୍ୟ କନଭର୍ଟ ହେଇଛି, ଯାହାଦ୍ୱାରା ଆମର ଜଙ୍ଗଲ ପରିମାଣ ଅଳ୍ପ ହ୍ରାସ ପାଇଛି।
1: ତ ସାର୍, ଜଙ୍ଗଲ ସୁରକ୍ଷା କେନ୍ତା କରି କରାଯାଇପାରବା, ସରକାରୀ ପଦକ୍ଷେପ ମାନେ କାଣା କାଣା ନିଆଯାଉଛେ, ସେସବୁ ବିଷୟରେ ଟିକେ କହିବେ?
3: ହଁ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା।
1: ଆଜ୍ଞା,
3: ଆମେ ଯେହେତୁ ଜଙ୍ଗଲ ସହିତ ଆମର ଜୀବନ ଓତପ୍ରୋତ ଭାବରେ ଜଡ଼ିତ, ସେଥିପାଇଁ ଜଙ୍ଗଲର ସୁରକ୍ଷା ନିହାତି ଆବଶ୍ୟକ।
1: ଆଜ୍ଞା,
3: ଆମେ ୟା ପୂର୍ବରୁ ଆଲୋଚନା କରୁଥିଲେ କେତେ

0: ଆଉ ରାସ୍ତାରେ ମଧ୍ୟ ଆସିଲା ବେଳେ ମୁଁ ଲକ୍ଷ୍ୟ କରିଛି ବହୁ ଜାଗାରେ ଲୋକ କିଛି ଉଦ୍ଦେଶ୍ୟ ନ ଥାଇକିରି ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ମହୁଲ ସଂଗ୍ରହ ପାଇଁ ବି ନିଆଁ ଲଗାଉଛନ୍ତି, କିନ୍ତୁ ମହୁଲ ସଂଗ୍ରହ ପାଇଁ ଆମେ ତ ଗୋଟେ ମାଧ୍ୟମ କରିଛୁ, ନେଟ୍ ସାହାଯ୍ୟରେ ଯଦି ଆମେ ସଂଗ୍ରହ କରିବା ସହଜରେ ସଂଗ୍ରହ କରିବା, କମ୍ ସମୟ ଭିତରେ ହେବ, ଆଉ ଭଲ କ୍ୱାଲିଟିର ମହୁଲ ମଧ୍ୟ ଆମେ କରିପାରିବା। ସେଥିପାଇଁ ଏଇସବୁ ଜିନିଷରେ ମଧ୍ୟ ଆମର ଜଙ୍ଗଲ ପରିମାଣ ଟିକେ କମିଛି। ତା ଛଡ଼ା କିଛି ଚାଷ ଜମି ମଧ୍ୟ ଫରେଷ୍ଟ ଏରିଆକୁ ମଧ୍ୟ କନଭର୍ଟ ହେଇଛି, ଯାହାଦ୍ୱାରା ଆମର ଜଙ୍ଗଲ ପରିମାଣ ଅଳ୍ପ ହ୍ରାସ ପାଇଛି।
1: ତ ସାର୍, ଜଙ୍ଗଲ ସୁରକ୍ଷା କେନ୍ତା କରି କରାଯାଇ ପାର୍ବା, ସରକାରୀ ପଦକ୍ଷେପ ମାନେ କାଣା କାଣା ନିଆଯାଉଛେ, ସେସବୁ ବିଷୟରେ ଟିକେ କହିବେ।
0: ହଁ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା।
1: ଆଜ୍ଞା,
0: ଆମେ ଯେହେତୁ ଜଙ୍ଗଲ ସହିତ ଆମର ଜୀବନ ଓତପ୍ରୋତ ଭାବରେ ଜଡ଼ିତ, ସେଥିପାଇଁ ଜଙ୍ଗଲର ସୁରକ୍ଷା ନିହାତି ଆବଶ୍ୟକ।
1: ଆଜ୍ଞା,
0: ଆମେ ୟା ପୂର୍ବରୁ ଆଲୋଚନା କରୁଥିଲେ କେତେ ମହତ୍ତ୍ୱ ରହିଛି ଜଙ୍ଗଲର, ସେହି ମହତ୍ତ୍ୱକୁ ଲକ୍ଷ୍ୟ କରିକିରି ଆମେ ତାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼ିବ।
1: ଆଜ୍ଞା,
0: ଆଉ ବିଭିନ୍ନ ପ୍ରକାର ସରକାରୀ ଯୋଜନା ମଧ୍ୟ ରହିଛି, ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି। ସେଥିପାଇଁ ପ୍ରଥମ କଥା ହେଉଛି ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ, ମିଳିତ ଭାବରେ ଆମେ ଜଙ୍ଗଲକୁ ପରିଚାଳନା କରିବା, ସେଥିପାଇଁ ବନ ସୁରକ୍ଷା ସମିତି ଆମର ଗଠନ କରାଯାଇଛି। ତାର ମୂଳ ଲକ୍ଷ୍ୟ ହେଲା ଯେଉଁଥିରେ ଅବାଧ ଗଛ କାଟୁଛନ୍ତି ତାକୁ ଆମେ ରୋକିବା ଦରକାର। କିଛି ଜାଗାରେ ଜଙ୍ଗଲ ନିଆଁ, ଯେଉଁ ଫରେଷ୍ଟ ଫାୟାର କଥା ଯେଉଁ ମୁଁ କହୁଥିଲି, ତାକୁ ନିୟନ୍ତ୍ରଣ କରିବା ଦରକାର, ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା ଦରକାର। ତା ପାଇଁ ଆଇନ ମଧ୍ୟ ରହିଛି, ସେ ଆଇନକୁ ଗ୍ରାମବାସୀଙ୍କ ତରଫରୁ ବା ବନ ସୁରକ୍ଷା ଯେଉଁ ସମିତିର ସଦସ୍ୟ ଅଛନ୍ତି ତାଙ୍କ ମାଧ୍ୟମରେ ସୁରକ୍ଷା ଦେବା, ଆଉ ଯେଉଁ ଉଜୁଡ଼ା ଜଙ୍ଗଲ ହେଇଛି ତାର ପୁନରୁଦ୍ଧାର କରିବା, ଏସବୁ ଲକ୍ଷ୍ୟ। ଆଉ ତାକୁ କେମିତି କରାଯାଇପାରୁଛି, ଠେଙ୍ଗା ପାଳି, ଗୋଟେ ବାଉଁଶ ଠେଙ୍ଗାକୁ ଯେଉଁ ଘର ଜଗିବା ପାଇଁ ଆଜି ଜଣେ ଜଗିଲା, ତା ପରଦିନ ସିଏ ଆଉ ଜଣକୁ ଦେବ, ସିଏ ଠେଙ୍ଗା ଯାହା ପାଖରେ ଠେଙ୍ଗା ରହିବ ସେଇ ଦିନର ଦାୟିତ୍ୱ ରହିବ, ସିଏ ସେଇ ଜଙ୍ଗଲର ସୁରକ୍ଷା ପାଇଁ ସିଏ ରହିବ। ବା ମୁଠି ଧାନ ପ୍ରଣାଳୀରେ ମଧ୍ୟ କରୁଛନ୍ତି, କେତେ ଜାଗାରେ ଭଲେଣ୍ଟାରୀ କାମ କରୁଛନ୍ତି, ଶ୍ରମଦାନ କରିକିରି ଜଙ୍ଗଲ ଜଗିବା ହଉ ବା ଟ୍ରେଞ୍ଚ ଖୋଳିବା ହଉ, ବିଭିନ୍ନ ପ୍ରକାର ଯେଉଁ ବନ ସୁରକ୍ଷାର ପଦକ୍ଷେପ ସବୁ ଗ୍ରହଣ କରାଯାଇପାରୁଛି, ଯେଉଁଥିରେ ମିଳିତ ଭାବରେ କରାହଉଛି ଗ୍ରାମବାସୀ ବା ଯେଉଁ SHG ଗ୍ରୁପ ହେଉଛି, VSS ମାଧ୍ୟମରେ ସେମାନେ ତାକୁ କରୁଛନ୍ତି। ତା ଛଡ଼ା ଆମର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଆମ ଜିଲ୍ଲାରେ କାମ କରୁଛି, ଯେଉଁଟା OFSDP କୁହାହେଉଛି, ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ। ସେଇଥିରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାହେଉଛି, ଯେଉଁଥିରେ ଯେଉଁଟା ଉଜୁଡ଼ା ଜଙ୍ଗଲ ଅଛି ତାକୁ ପୁନରୁତ୍ଥାନ କରାହେଉଛି, ଗଛ ଲଗାଯାଉଛି, ପ୍ଲାଣ୍ଟେସନ ବା ଏଫରେଷ୍ଟେସନ କରାହେଉଛି, ଆଉ ଯେଉଁଠି ପ୍ରାକୃତିକ ଜଙ୍ଗଲ ଅଛି ତାକୁ ଆଉ କୌଣସି କ୍ଷତି ନ ପହଞ୍ଚାଇକିରି ରିଜେନେରେସନ ହେବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଉ ଯେଉଁ ମୁଁ କହିଲି ବାୟୋଡାଇଭର୍ସିଟି, ବିଭିନ୍ନ ପ୍ରକାର ଉଦ୍ଭିଦ ବୃକ୍ଷ ଆପଣଙ୍କର ଯେଉଁ ଜୀବଜନ୍ତୁ ତାଙ୍କର ସୁରକ୍ଷା ପ୍ରଦାନ କରାଯାଉଛି ସେହି ପ୍ରକଳ୍ପ ମାଧ୍ୟମରେ। ଆଉ ବିଶେଷ ଗୁରୁତ୍ୱ ଦିଆଯାଉଛି ଯେଉଁ ଜଙ୍ଗଲ ଉପରେ ଯେଉଁ ନିର୍ଭର କରୁଛନ୍ତି ଯେଉଁ ଲୋକମାନେ, ତାଙ୍କୁ କିଛି ଅଲ୍ଟରନେଟ୍ ଲାଇଭଲିହୁଡ୍ ଅପସନ୍, ଜୀବନ ଜୀବିକା ପାଇଁ ଯଦି ବ୍ୟବସ୍ଥା କରାହେଉଛି, ଯାହାଦ୍ୱାରା ସେମାନେ ଜଙ୍ଗଲ ଉପରେ ନିର୍ଭର କମେଇକିରି ଜଙ୍ଗଲ ସୁରକ୍ଷାରେ ସେମାନେ ସାହାଯ୍ୟ କରୁଛନ୍ତି। ସେଇଟା ମଧ୍ୟ ଏଇ ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟର ମୁଖ୍ୟ କାମ ରହୁଛି। ତା ଛଡ଼ା ଆମର ଜିଲ୍ଲାରେ ଫରେଷ୍ଟ ରାଇଟ୍ସ ଆକ୍ଟ 2006 ଜଙ୍ଗଲ ଅଧିକାର ଆଇନ ସେଇଟା ଲାଗୁ କରାହେଇଛି, ଯାହାଦ୍ୱାରା ଜଙ୍ଗଲରେ ଯେଉଁମାନେ ବସବାସ କରୁଛନ୍ତି ତାଙ୍କୁ କିଛି ଅଧିକାର ଦିଆହେଇଛି, ଅଧିକାର ଫଳରେ ଜଙ୍ଗଲର ସୁରକ୍ଷା ମଧ୍ୟ ସମ୍ଭବ ହେଇପାରୁଛି।
1: ଆଜ୍ଞା ଆଜ୍ଞା।
0: ତା ଛଡ଼ା କିଛି ଯେଉଁ ଗଛ ଲଗାଇବା ପ୍ଲାଣ୍ଟେସନ ପ୍ରୋଗ୍ରାମ ମଧ୍ୟ ହେଉଛି, ଯେଉଁଠି ଆଫରେଷ୍ଟେସନ କରାହେଉଛି, ବ୍ଲକ ପ୍ଲାଣ୍ଟେସନ ମଧ୍ୟ କରାହେଉଛି, ତାପରେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ ଯେଉଁ ମୁଁ କହିଲି, ଅଲରେଡି ଆଗରୁ ଜଙ୍ଗଲ ଥିଲା କୌଣସି କାରଣବଶତଃ ସେଇ ଜଙ୍ଗଲଟା ନଷ୍ଟ ହେଇଥିଲା, ତାକୁ ଯଦି ଆମେ ସୁରକ୍ଷା ଦେଇପାରିବା ଆପେ ଆପେ ପୁଣି ଆମେ ନୂତନ ଜଙ୍ଗଲ ମଧ୍ୟ ସେଇ ଜାଗାରେ ସୃଷ୍ଟି ହେବ, ପ୍ରାକୃତିକ ଜଙ୍ଗଲ ସେଇଟା ହେଇପାରିବ। ସୋସିଆଲ ଫରେଷ୍ଟ୍ରି ଯେଉଁଟା ସାମାଜିକ ବନ ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଆମେ ଏଇ ଯେଉଁ ଜଙ୍ଗଲର ପରିମାଣକୁ ବୃଦ୍ଧି କରିପାରିବା ଆଉ ସୁରକ୍ଷା ଦେଇପାରିବା।
1: ଆଜ୍ଞା ଆଜ୍ଞା।
0: ଆଉ ମୁଖ୍ୟ ସମସ୍ୟା ବର୍ତ୍ତମାନ ଯେଉଁଟା ହେଉଛି ବନାଗ୍ନି ନିୟନ୍ତ୍ରଣ ଆଉ ସଚେତନତା କାର୍ଯ୍ୟକ୍ରମ।
1: ଆଜ୍ଞା,
0: ଏ ଯେଉଁ ଫରେଷ୍ଟ ଫାୟାର କଥା, ତାକୁ କେମିତି ପ୍ରିଭେନ୍ସନ୍ କରାଯାଇପାରିବ ବା ତାକୁ କମ୍ କରାଯାଇପାରିବ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ବହୁତ ଗ୍ରହଣ କରାଯାଉଛି, ଲୋକଙ୍କୁ ସଚେତନ କରାଯାଉଛି। ତା ଛଡ଼ା କିଛି ଲୋକଙ୍କୁ କମ୍ୟୁନିଟି ଫାୟାର କଣ୍ଟ୍ରୋଲ ଟିମ୍ ଗଠନ କରାଯାଇଛି ଗ୍ରୁପ ମାଧ୍ୟମରେ, ଯେଉଁ VSS କଥା ମୁଁ କହୁଥିଲି, VSSର ସଦସ୍ୟମାନେ ମଧ୍ୟ ଯାଇକିରି ଫରେଷ୍ଟ ଫାୟାର ଯେଉଁଠି ଲାଗିଛି ତାକୁ ସେମାନେ ବନ୍ଦ କରୁଛନ୍ତି। ଏଭଳିଆ କାର୍ଯ୍ୟକ୍ରମ ବହୁତ ଜାଗାରେ ଫରେଷ୍ଟ ଲାଇନ୍ କ୍ରିଏଟ୍ କରିଛି, ମଝିରେ ଯେଉଁ ପତ୍ର ପଡ଼ିକିରି ଯେଉଁ ଶୁଖିଲା ପତ୍ର ତ ମୁଖ୍ୟ ଭାବରେ ଜଳିଥାଏ, ବନାଗ୍ନିରେ ସାହାଯ୍ୟ କରିଥାଏ, ତାକୁ ମଝିରେ ଗ୍ୟାପ୍ କରିଦେଉଛନ୍ତି।
1: ଆଜ୍ଞା ଆଜ୍ଞା।
0: ତାକୁ ବ୍ଲୋୟର ଅଛି, ବ୍ଲୋୟର ସାହାଯ୍ୟରେ ମଝି ଗୋଟେ ରାସ୍ତାକୁ ସଫା କରିଦେଉଛନ୍ତି, ଯାହାଫଳରେ ଦୁଇପଟେ ପଥର ରହୁଛି, ମଝିରେ ଯେଉଁ ଖାଲି ଜାଗାରେ ତା ଦେଇକି ନିଆଁଟା ଗୋଟେ ପଟକୁ ଆଉ ଆର ପଟକୁ ଯାଇପାରୁନି। ସେଇଭଳିଆ ଫରେଷ୍ଟ ଲାଇନ୍ କ୍ରିଏସନ୍ ହେଉଛି, ଯାହାଦ୍ୱାରା ଏଇ ବନାଗ୍ରୀ ନିୟନ୍ତ୍ରଣ ଦ୍ୱାରା ମଧ୍ୟ ଆମେ ଜଙ୍ଗଲକୁ ସୁରକ୍ଷା ଦେଇପାରିବା। ତା ଛଡ଼ା ମୁଁ ଯେଉଁ ଆଲୋଚନା କରୁଥିଲି ଅଲ୍ଟରନେଟ୍ ଲାଇଭଲିହୁଡ୍, ଯେ ଆମେ ଜୀବନ ଜୀବିକା ର ଅନ୍ୟ ପନ୍ଥା କ'ଣ କ'ଣ ଗ୍ରହଣ କରିପାରିବା, ଯାହାଦ୍ୱାରା ଆମେ ଯେଉଁ ଜଙ୍ଗଲକୁ ଯଥା କାଟି ପକାଉଛନ୍ତି ସେଇଟାକୁ ଆମେ କମ୍ କରିପାରିବା। ସେଥିପାଇଁ ଗୋପାଳନ ଉପରେ ତାଲିମ ଦିଆଯାଉଛି, ଛତୁ ଚାଷ, ଜିଆ ଖତ, ହଳଦୀ ଆଉ ମାଣ୍ଡିଆ ଉତ୍ପାଦନ, ଶାଳ ପତ୍ରର ଯେଉଁ ଖଲି ତିଆରି, ଛୋଟ ଛୋଟ ଗ୍ରାମୀଣ ଶିଳ୍ପ, ଏସବୁ ହେଲେ ଯେମିତି ଲାଖରୁ ଯେମିତି କଲେକ୍ସନ, ଯାହାଦ୍ୱାରା ସେମାନେ ବ୍ୟସ୍ତ ରହିବେ, ତାଙ୍କର ଜୀବନ ଜୀବିକା ଅନ୍ୟ ପନ୍ଥାରୁ ସେମାନେ ପାଇପାରିବେ, ଯାହାଦ୍ୱାରା ଜଙ୍ଗଲର ସୁରକ୍ଷା ମଧ୍ୟ ହେଇପାରିବ। ଆଉ ବିଶେଷ କରିକିରି ଆମେ ମଧ୍ୟ କିଛି ଗାଁରେ VSS ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ତାଙ୍କୁ ତାଲିମ ଦେଉଛୁ, ତାଙ୍କର ଦକ୍ଷତା ବୃଦ୍ଧି କରାହେଉଛି, ଯାହାଦ୍ୱାରା ଆମେ ବହୁତ ଭଲ ରେଜଲ୍ଟ ମଧ୍ୟ ଦେଖୁଛୁ। ସେ ଅଞ୍ଚଳରେ ଆମେ ଦେଖିଥିଲୁ ଯେ ଏଇ କାର୍ଯ୍ୟକ୍ରମ ଗ୍ରହଣ କରିବା ପୂର୍ବରୁ ଜଙ୍ଗଲର ସ୍ଥିତି କ'ଣ ଥିଲା, ତାପରେ କ'ଣ ହେଇଛି, ଜୀବଜନ୍ତୁଙ୍କ ସଂଖ୍ୟା କେତେ ହେଇଛି, ଅବାଧ ଶିକାର କେତେ କମ୍ ହେଇଛି, ସବୁ ଜିନିଷ ବହୁତ ପରିମାଣରେ କମିଛି। ମନେକର ଆମେ ଛତୁ ଚାଷ ଉପରେ ତାଙ୍କୁ ଶିଖେଇଲୁ, ଛତୁ ହେଉଛି ପ୍ରୋଟିନ୍ର ସ୍ରୋତ ହିସାବରେ ରହିଲା, ଯାହାଦ୍ୱାରା ସେମାନେ ଆଉ ବନ୍ୟଜନ୍ତୁଙ୍କୁ ମାରିବେ ନାହିଁ, ଯାହାର ମାଂସ ଖାଇବା ପାଇଁ ବ୍ୟବହାର କରୁଥିଲେ ପ୍ରୋଟିନ୍ ପାଇଁ, ସେମାନେ ଛତୁ ଚାଷରୁ ସେଇଟା ପାଇଗଲେ। ଏଇଭଳିଆ ବିଭିନ୍ନ ଜିନିଷ କରିକିରି ଆମେ ଜଙ୍ଗଲର ସୁରକ୍ଷାରେ ଆମେ ତାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଉ ଗୋଟେ ପଦକ୍ଷେପ ବର୍ତ୍ତମାନ ଅର୍ବାନ୍ ଫରେଷ୍ଟ୍ରି ଉପରେ ମଧ୍ୟ ଗୁରୁତ୍ୱ, ଆମେ ଦେଖିଥିବେ ସହର ପାଖାପାଖି ଅଞ୍ଚଳରେ ମଧ୍ୟ ଜଙ୍ଗଲ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଉଛି, ଆଉ ସେଇଟା ନଗର ବନ ଯୋଜନା ହେଇଛି। ଆମ କିରେଇରେ ମଧ୍ୟ ସୁନ୍ଦରଗଡ଼ ପାଖରେ କିରେଇରେ ଗୋଟେ ନଗର ବନ ମଧ୍ୟ କରାହେଇଛି, ସେଇଟା ଇରାବତୀ କାନନ ନାଁରେ ମଧ୍ୟ କରାହେଇଛି। ସେଇଥିରେ ଜଙ୍ଗଲ ସୃଷ୍ଟି କରାହେଉଛି, ଯାହାଦ୍ୱାରା ବିଭିନ୍ନ ପ୍ରକାର ଫଳ ଗଛ ସେଠି ରହୁଛି, ବିଭିନ୍ନ ପ୍ରକାର ଗଛ ରହୁଛି, ସେଠି ଜଙ୍ଗଲ ମଧ୍ୟ ଆମେ ସୃଷ୍ଟି କରିପାରୁଛନ୍ତି। ସେଥିପାଇଁ ତାଦ୍ୱାରା ମୋଟାମୋଟି ଭାବରେ ଟୋଟାଲ ଆମର ଯେଉଁ ଜଙ୍ଗଲ ଯେତିକି ଏରିଆ ଅଛି, ଯେଉଁ ଜଙ୍ଗଲ ଅଛି ତାକୁ ସୁରକ୍ଷା ଦେଉଛନ୍ତି, ନୂତନ ଜଙ୍ଗଲ ମଧ୍ୟ ସୃଷ୍ଟି କରିକିରି ଆମର ଯେଉଁ ମହତ୍ତ୍ୱକୁ ଆମେ ଠିକ୍ ଭାବରେ ପ୍ରତିପାଦିତ ଆମେ କରିପାରୁଛନ୍ତି।
1: ଆଜ୍ଞା ଆଜ୍ଞା, ତ ସାର୍ ଏଇଟା ତ ହେଲା ଆମେ ଚର୍ଚ୍ଚା କରିଲା ଏଇ ଯେନ୍ ଜଙ୍ଗଲ ବିଷୟ ନ, ତ ନିହାତି ଭାବରେ ସାର୍ ଆପଣ ଯାହା ଯାହା କଥା ମାନେ ବତାଲେ ଆମ ଚାଷୀ ଭାଇ ବହିନ ମାନେ ତାକେ ଅନୁକରଣ କରବେ ଆରୁ ତାର ଲାଭ ଉଠାବାର ଲାଗି ଚେଷ୍ଟା କରବେ। ତ ଆଜ ଆପଣ ଆସିଲେ ଆମର ବୈଠକିନ ଆରୁ ସବୁ କଥା ମାନକେ ସୁନ୍ଦର ଭାବରେ ବୁଝାଇ ଦେଲେ, ହେଥିର ଲାଗି ଆପଣଙ୍କେ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ଦାଦା ହଇଗା ଇ ଆଜ୍ଞା, ତ ଯେନ୍ ହିସାବରେ ବୁଝାଲେ ସୁଝାଲେ ଯେ ଆମର ଭାଇ ବହିନ ମାନେ ବୁଝିବେ ବୋଇଲେ ତାଙ୍କେ ପୁରା ଜଲ ଜଲ ଦିଶି ଯିବା, ଦିନ ଦୁନିଆଟା କେନ୍ତା ଅଛେ, କେନ୍ତା ଆମର ଜଙ୍ଗଲ ଝାଡ଼ଟା ରହିବାର କଥା।
1: ଆରୁ ଇ ଯେନ୍ ଜଙ୍ଗଲ ଝାଡ଼ ଯେତିକି ରହିବା ସେତିକି ଆମର ହି ଲାଭ ହେ
2: ହଇ ହଇ,
1: କାଇଁ କରିକି ଇ ଯେନ୍ ଟିକେ ବର୍ଷା ମାରିଲା ଯେ ସେଇଥିରେ ଆମକେ ଉଶ୍ୱାସ ଲାଗ୍ଲା, ହେ ବାଗେର୍ନ ଯଦି ଇ ଯେନ୍ ପରିବେଶଟା ଭଲ ରହିବା ଆମେ ଯିବାର ବେଲେ ଫେର ଆମକେ ଯେତିକି ଖରା ଖରା ଦିନେ ଲାଗ୍ସି ସେତିକି ନାଇଁ ଲାଗ୍ବା, ଠିକ୍ ଲାଗ୍ବା, ଗଛ ଗୁରା ଥିବା, ରାସ୍ତାଘାଟେ ଆମେ ବସ୍ମା, ଟିକେ ଥକା ମାର୍ମା, ଇ ବାଗରେ ଯଦି ସୁବିଧା ଥିବା ବେଲେ ତ ଆଉ ଆମର ଆଉ କାଣା ତକଲିଫ ଅଛେ କହତ।
2: ସତେ ଦାଦା, ବୋଇଲେ ଆମେ କେନେ କାଣାକେ ଉନା କରୁଛୁ ଆମର କାମ ନେନି କାଇଁ, ଇ କଥାକେ ଧ୍ୟାନ ଦେବାର ଅଛେ, ଆରୁ କେନ୍ତା ପ୍ରକୃତି ଭଲ ରହିବା ସେ କଥାକେ ଆମେ ଚିନ୍ତା କରିବାର ଅଛେ ନି କାଏଁ।
1: ହଇ ଗା ହଇ ବୋଇଲେ ଶୁକ୍ରଗା।
2: ହଁ ଦାଦା,
1: ଏସବୁ କଥା ମାନେ ତ ହେଲାନ ଯେ, ହେଲେ ଇ ଯେନ୍ ବଜାର ହାଟେ କେନ୍ତା କାଇଁ ପନିପରିବା ସବୁ ବିକ୍ରି ବଟା ହଉଥିଲା ଯେ, ସେ କଥା ମାନକେ ଟିକେ କହିଦଉ।
2: ବଢ଼ିଆ ହେବା ଦାଦା, ଇନେ କଥା କିଛି ଦେମା ନିକେ।
1: ହଇଗା ହଇ ବୋଇଲେ ଆମର ରାଉରକେଲାର ଆଖର ପାଖର ବଜାର ହାଟନୁ ଆଲୁ ଆରୁ ପିଆଜ କିଲୋ ପିଛା 20 ଟଙ୍କା ଲେଖାଏଁ ବିକ୍ରି ବଟା ହଉଥିଲା, ଅଦା 120 ଟଙ୍କା, ଲେସୁନ 160 ଟଙ୍କା, ବିଲାତି 40 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 30-40 ଟଙ୍କା, କୁନ୍ଦୁରୁ ଆରୁ କର୍ଲା 40 ଟଙ୍କା ଲେଖାଏଁ, କାଖେର 30-40 ଟଙ୍କା, ମାଖନ 20-30 ଟଙ୍କା, କଚା କଦେଲ 40-50 ଟଙ୍କା, ପୋଟଲ ଆରୁ ଫୁଲକୋବି 40 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର ଆରୁ ବିଟ 40-50 ଟଙ୍କା, କଚା ମିର୍ଚା 80-100 ଟଙ୍କା, ଲାଉଗୁଟାକେ 20-30 ଟଙ୍କା ଆରୁ ସାରୁ 50 ଟଙ୍କା ଲେଖାଏଁ। ବୋଇଲେ ଇଟା ତ ଗଲା ବଜାର ହାଟର କଥା, ବୋଇଲେ ପାଣିପାଗର ସୂଚନା ଫେର ଦେଇଦେଉ।
2: ହଇଗା ହଇ
1: ବୋଇଲେ ଆମର ପାଣିପାଗ ବିଭାଗ ସୁନ୍ଦରଗଡ଼ କିରାଇଠାନୁ ଯେନ୍ ସୂଚନା ଆସିଛେ ସେ ହିସାବନୁ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ଟିକେ ରହୁଛେ, ମେଘ ପାଗ ଭି ଦେଖାଯିବା ବୋଲିକରି ଅନୁମାନ କରାଯାଉଛେ, ଆରୁ ସେ ହିସାବନୁ କେନ କେନ୍ତା ଟିକେ ରହୁଛେ, ବର୍ଷା ପାଣି ଭି ହେଇପାରେ ବୋଲିକରି ସୂଚନାଟା ରହିଛେ। ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 3 kilometer हिसाब नो भूभाग बोल करी अनुमान करा जाऊ छे आरु तापमात्रा को जदि देखमा बोले सबुठानो एतका 40 डिग्री सेल्सियस आरु सबुठानो कम 28 डिग्री सेल्सियस रहबा बोल करी अनुमान करा जाऊ छे हेंतानो आद्रता सबुठानो एतका शतकड़ा 57 भाग आरु सबुठानो कम शतकड़ा 13 भाग रहबा बोल करी अनुमान करा जाऊ छे तो शुक्र भाई
2: हां दादा
1: इटा तो थिला अमर सूचना मानकर कथा
2: होई होई
1: बोले एते सब सूचना मान के देउ दउ अमर बैठकी सराबर बेलफेर हे गलानो तो बैठकी सराबर अगुरु अमर चासी भाई बहन मान के अनुरोध कि से मान के अमर कार्यक्रम केनता लागु छे ई विषय न मतामत देई करी अमर ई ठिकना थी निहाती भाबरे चिट्ठी लिखमे
2: और अमर ठिकना हेउ छे खेत खमार कार्यक्रम मार्फत केन्द्र निर्देशक आकाशवाणी राउरकेला पिन नंबर 769042
1: होई
2: बोले चासी भाई बहन माने आजिर बैठक न आमर मंगल दादा के और इस शुक्र भाई के विदाय दूं जुहार
3: प्रचार कलु खेत खमार कार्यक्रम आज शुणिले आलोचना जंगल महत्व संपर्क ए संपर्क आलोचना कले कि कृषि विज्ञान केन्द्र मृत्तिका वैज्ञानिक मनोज कुमार जेना कार्यक्रम प्रयोजना करते बसंत कुमार स्वयं उपस्थापन विनय कलु श्रोता बंधु मैंने ट्यून कर 102.6 FM आकाशवाणी राउरकेला केन्द्र को परवर्ती कार्यक्रम आरंभ कर हिंदी फिल्म गीतर कार्यक्रम सिने संगीत

ଅଗ୍ନି ସାକ୍ଷୀ ଫିଲ୍ମର ଗୀତଟି ଶୁଣିଥିଲେ କବିତା କୃଷ୍ଣମୂର୍ତ୍ତି ଏବଂ କୁମାର ସାନୁଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅନୁରାଗ ଫିଲ୍ମରୁ, କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

ବାଜାର ଫିଲ୍ମର ଗୀତଟି ଶୁଣୁଥିଲେ ଲତା ମଙ୍ଗେସ୍କର ଏବଂ ତଲତା ଜିଜ୍ଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହମ୍ ଫିଲ୍ମର, କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ଅମିତ କୁମାର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା। ରତିରାଜ ମହାନ୍ତିଙ୍କ କଣ୍ଠ ଶୁଣନ୍ତୁ ଏହି ଗୀତଟି, ବାପୁ ଗୋସ୍ୱାମୀଙ୍କ ରଚନା।

ବହୁଜନ ହିତାୟ ବହୁଜନ ସୁଖାୟ ଆକାଶବାଣୀର ମୂଳମନ୍ତ୍ର ନବବର୍ଷର ଆକାଶବାଣୀ ସୂଚନା ଏବଂ ମୂର୍ଚ୍ଛନାର ସମ୍ଭାର ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ତାନାନା। ଶୈଳଭମଙ୍କ କଣ୍ଠ ଶୁଣନ୍ତୁ ଏହି ଗୀତଟି ଜତେନ୍ଦ୍ର ପ୍ରଧାନଙ୍କ ରଚନା।

ଯତୀନ୍ଦ୍ର ପ୍ରଧାନଙ୍କ ରଚନାରୁ ଶୁଣିଥିଲେ ଗୀତଟି, କଣ୍ଠ ଦେଇଥିଲେ ତାପସ। ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ତା ନାନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଦେଶର ସମସ୍ତ ବର୍ଗର ଲୋକମାନଙ୍କର ପ୍ରଥମ ପସନ୍ଦ ଆକାଶବାଣୀ। ଦୀର୍ଘ 90 ବର୍ଷ ହେଲା ଦେଶବାସୀଙ୍କ ମନୋରଞ୍ଜନର ମାଧ୍ୟମ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ସେହନାଇ ବାଦନ।

ପ୍ରଚାରକଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ସେହନାଇ ବାଦନ ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।